ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 5 ଦିନ 2026 ମସିହା ମଇ ମାସର 26 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ଆଧ୍ୟାତ୍ମିକତା ବିଜ୍ଞାନକୁ ଲୋଡ଼େ ନାହିଁ କି ବିଜ୍ଞାନ ଆଧ୍ୟାତ୍ମିକତାକୁ, ମନୁଷ୍ୟ କିନ୍ତୁ ଉଭୟଙ୍କୁ ଲୋଡ଼େ, କହିଥିଲେ ଫ୍ରିଜପ୍ କାପ୍ରା। आकाशवाणी।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏବେ ଶୁଣିବା ଆଜିର ଭାବନା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତ ଅଧ୍ୟାୟରେ ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କେଦ ଅଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗରେ ଆଲୋଚନା କରିବା। ବାନପ୍ରସ୍ଥ ଗ୍ରହଣ କରିବା ପରେ ମହାରାଜା ଦିଲ୍ଲୀପ ପତ୍ନୀଙ୍କ ସହିତ ମହର୍ଷି ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଲେ। ବଶିଷ୍ଠ ତାଙ୍କୁ ଆଶ୍ରମର ଗାଈ ନନ୍ଦିନୀଙ୍କ ସେବାରେ ନିଯୁକ୍ତ କଲେ। ନନ୍ଦିନୀ ଯେତେବେଳେ ଘାସ ଚରିବା ପାଇଁ ଜଙ୍ଗଲକୁ ଯାଆନ୍ତି, ଦିଲ୍ଲୀପ ଧନୁସର ନେଇ ତାଙ୍କୁ ରକ୍ଷା କରିବାକୁ ଯାଆନ୍ତି। ପତ୍ନୀ ମଧ୍ୟ ତାଙ୍କ ସହିତ ଯାଆନ୍ତି। ଦିନେ ଗୋଟିଏ ସିଂହ ଆକ୍ରମଣ କରିବା ପାଇଁ ଆସିଗଲା। ଦିଲ୍ଲୀପ ଧନୁର ଗୁଣରେ ସରସନ୍ଧାନ କଲେ। ସିଂହ ସେଇଠି ଠିଆ ହୋଇ କହିଲା, ଦିଲ୍ଲୀପ, ତୁମେ ଯାହାକୁ ସିଂହ ବୋଲି ମନେ କରୁଛ ସେ ପ୍ରକୃତରେ ତାହା ନୁହେଁ। ମୁଁ ଶଙ୍କରଙ୍କର ବାହନ, ତୁମର ସ୍ୱର ମୋର କୌଣସି କ୍ଷତି କରିପାରିବ ନାହିଁ। ଦିଲ୍ଲୀପ ଉତ୍ତର ଦେଲେ, ଆପଣ ଯାହା କିଛି ହୁଅନ୍ତୁ ବନରାଜ, ମୁଁ ନନ୍ଦିନୀଙ୍କ ଉପରେ ଆକ୍ରମଣକୁ ବାଧା ଦେବି। ସିଂହ କହିଲା, ତୁମେ ଯଦି ନନ୍ଦିନୀ ବଦଳରେ ତୁମ ଶରୀର ଦେଇ ମୋର କ୍ଷୁଧା ନିବାରଣ କରିବ, ତେବେ ମୁଁ ତୁମର ଅନୁରୋଧ ରକ୍ଷା କରିବି। ଦିଲ୍ଲୀପ ଧନୁସର ଥୋଇଦେଇ କହିଲେ, ସେଇଥିପାଇଁ ମୁଁ ଖୁସିରେ ପ୍ରସ୍ତୁତ ଅଛି। ସେ ମୁଣ୍ଡ ନୁଆଁଇ ଦେଲେ। ଅନେକ ସମୟ ପର୍ଯ୍ୟନ୍ତ କିଛି ହେଲା ନାହିଁ। ସିଂହ ଯେଉଁଠି ଠିଆ ହୋଇଥିଲା ସେ ସେଇ ଦିଗକୁ ଦୃଷ୍ଟି ପକାଇଲେ, କିନ୍ତୁ ସେଠାରେ ସିଂହ ନଥିଲା। ବଶିଷ୍ଠ ସେଠାରେ ଠିଆ ହୋଇ ହସୁଥିଲେ। ସେ କହିଲେ, ତୁମର ସାଧନା ତପସ୍ୟା ପୂର୍ଣ୍ଣ ହୋଇଛି ବତ୍ସ, ଏବେ ତୁମେ ତତ୍ତ୍ୱଜ୍ଞାନର ଅଧିକାରୀ ହୋଇପାରିଛ। ଦିଲ୍ଲୀପଙ୍କର ସାଧନା ଯେଉଁ ଆଧାର ଉପରେ ତାଙ୍କୁ ଉନ୍ନତ କଲା, ତାହା ପ୍ରତ୍ୟେକ ସାଧାରଣ ବ୍ୟକ୍ତିର ଅନ୍ତଃକରଣରେ ବିଦ୍ୟମାନ ରହିଛି। ସମର୍ଥ ଗୁରୁ ରାମଦାସ ତପବଳରେ ଏକ ସିଂହିଣୀ ଉତ୍ପତ୍ତି କରି ତାଠାରୁ କ୍ଷୀର ଆଣିବା ପାଇଁ ଶିବାଜୀଙ୍କୁ କହି ତାଙ୍କୁ ପରୀକ୍ଷା କରିଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ସେ ଶିବାଜୀଙ୍କୁ ସମସ୍ତ ଅନୁଦାନ ଦେଇଥିଲେ। ତା ଫଳରେ ସେ ଛତ୍ରପତି ବୋଲାଇଲେ। ଯୋଗ୍ୟତାର ପରିଣାମ ହେଉଛି ବୁଦ୍ଧଙ୍କର ସଂଘାରାମ ବିହାର। ବିଶ୍ୱରେ ପରିବ୍ୟାପ୍ତ ବୁଦ୍ଧଙ୍କର ସାମର୍ଥ୍ୟ ଓ ସମୃଦ୍ଧିର ପରିଚୟ ଏହା ଅପେକ୍ଷା ଅଧିକ କ'ଣ ହୋଇପାରେ। ଗୁରୁ ନାନକଙ୍କର ଯୋଗ୍ୟତା ଓ ଆସ୍ତିକତାର ପ୍ରମାଣ ହେଉଛି ବିଶ୍ୱର ନାନା ସ୍ଥାନରେ ପ୍ରତିଷ୍ଠିତ ଗୁରୁଦ୍ୱାରା। ସଂସ୍କୃତି ବିସ୍ତାର ପାଇଁ ରାମକୃଷ୍ଣଙ୍କ ଶିଷ୍ୟମାନଙ୍କ ଦ୍ୱାରା ବିଶ୍ୱବ୍ୟାପୀ ଅଭିଯାନ ଓ ମିଶନ ମଠର ସ୍ଥାପନା ଦେଖି ଈଶ୍ୱରଙ୍କ ସହିତ ରାମକୃଷ୍ଣ ପରମହଂସଙ୍କର ସଘନ ଆତ୍ମୀୟତାର ପରିଚୟ ମିଳେ। ଈଶ୍ୱରଙ୍କ ଅନୁଶାସନ ମାନୁଥିବା ବ୍ୟକ୍ତି ସଦୈବ ତାଙ୍କର ହୋଇଥାନ୍ତି, ତାଙ୍କ ପରି ସମର୍ଥ ଓ ବୈଭବଶାଳୀ ହୋଇଥାନ୍ତି। ଉପାସନା, ସାଧନା, ଆରାଧନା ଏହି ତିନି ଉପାୟ ମାଧ୍ୟମରେ ଈଶ୍ୱର ଜୀବସତ୍ତାଠାରେ ପ୍ରବେଶ କରନ୍ତି ତଥା ମନୁଷ୍ୟକୁ ଦେବୋପମ ଚିନ୍ତାଧାରା ଓ ଚରିତ୍ର ଗଠନ କରିବା ନିମନ୍ତେ ପ୍ରେରଣା ଦେଇଥାନ୍ତି। ଏହି ଆଲୋକକୁ ଅନୁସରଣ କରି ସାହସ ସଞ୍ଚୟ ପୂର୍ବକ ଚାଲୁଥିବା ବ୍ୟକ୍ତି ଉକ୍ତ ଅସୀମ ସାମର୍ଥ୍ୟ ଲାଭ କରିଥାନ୍ତି। ହେ ମୁନୀଶ୍ୱର, ଏହାପରେ ଅନ୍ୟ କାହାଠାରୁ ସାହାଯ୍ୟ ନେବା ତାଙ୍କ ପକ୍ଷରେ ଆବଶ୍ୟକ ହୋଇନଥାଏ। ସବୁ ଦିଗରୁ ତାଙ୍କ ଉପରେ ଅନାୟାସ ସହଯୋଗ ବର୍ଷା ହୁଏ, ଯଥା ଅନୁକୂଳ ପରିସ୍ଥିତିରେ ସୌଭାଗ୍ୟ ସମ୍ପଦ ଇତ୍ୟାଦି। ନିଜର ଗୁଣ କର୍ମ ସ୍ୱଭାବକୁ ନିର୍ମଳ କରି ଅନ୍ତଃକ୍ଷେତ୍ରରେ ବିଦ୍ୟମାନ ଦିବ୍ୟସତ୍ତା ଉପରେ ବିଶ୍ୱାସ କରି

ତଥା ଯୋଗ୍ୟତାର ପରିଚୟ ଦେଇ ମନୁଷ୍ୟ ନିଜ ଭିତରେ ଈଶ୍ୱରଙ୍କ ଆଲୋକ ପ୍ରବେଶ କରାଇବା ଯୋଗ୍ୟ ହୋଇଥାଏ। ନିଜର ଗୁଣ କର୍ମ ସ୍ୱଭାବକୁ ନିର୍ମଳ କରି ଅନ୍ତଃକ୍ଷେତ୍ରରେ ବିଦ୍ୟମାନ ଦିବ୍ୟ ସତ୍ତା ଉପରେ ବିଶ୍ୱାସ କରି ତଥା ଯୋଗ୍ୟତାର ପରିଚୟ ଦେଇ ମନୁଷ୍ୟ ନିଜ ଭିତରେ ଈଶ୍ୱରଙ୍କ ଆଲୋକ ପ୍ରବେଶ କରାଇବା ଯୋଗ୍ୟ ହୋଇଯାଏ। ଏଥିପାଇଁ ଯେଉଁ ଉପାୟ ଅବଲମ୍ବନ କରିବାକୁ ହୁଏ ତାହା ନିଜ ସ୍ଥାନରେ ଅନିବାର୍ଯ୍ୟ ଅଟେ। ଉପାସନା, ସାଧନା, ଆରାଧନା ରୂପେ ଯେଉଁ ବିବିଧ ଉପକ୍ରମ ଅନୁସରଣ କରିବାକୁ ହୁଏ ତାହା ଏଥିପାଇଁ ଉଦ୍ଦିଷ୍ଟ। ଉପାସନା ଅର୍ଥାତ୍ ଆଦର୍ଶର ପ୍ରତିରୂପ ପରମବ୍ରହ୍ମଙ୍କ ସହିତ ଅଧିକରୁ ଅଧିକ ସାମିପ୍ୟ ସ୍ଥାପନ କରିବା, ତାଙ୍କର ପ୍ରେରଣା ଅଧିକରୁ ଅଧିକ ମାତ୍ରାରେ ଆତ୍ମସାତ କରିବା, ସାନ୍ନିଧ୍ୟ ପାଇଁ ଉଦ୍ଦିଷ୍ଟ ଭକ୍ତି ଭାବନାକୁ ବଳିଷ୍ଠ କରିବା ଏବଂ ଚନ୍ଦନ ବୃକ୍ଷ ନିକଟରେ ଥିବା ଅନ୍ୟ ବୃକ୍ଷ ପରି ଅଧିକରୁ ଅଧିକ ସରବମୟ ହେବା, କ୍ରମଶଃ ଅଗ୍ନି ଓ ଇନ୍ଧନ ତୁଲ୍ୟ ଏକାତ୍ମ ଭାବ ସ୍ଥାପନ କରିବା। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।

ଆଜିର ଭାବନା ଉପସ୍ଥାପନାରେ ଥିଲେ ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 461। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ସୁବାସ ଦାସ ଏବଂ ସୁହାସ ମହାନ୍ତି।

ଯୋଗୀନ୍ଦ୍ର ପିପଳାୟନ କହିଛନ୍ତି, ଯିଏ ବିଶ୍ୱର ସୃଷ୍ଟି ସ୍ଥିତି ଓ ପ୍ରଳୟର କାରଣ ସ୍ୱରୂପ ଅଥଚ ସ୍ୱୟଂ କାରଣ ରହିତ, ସେହି ହିଁ ପରମାତ୍ମା ନାରାୟଣ। ସେ ସର୍ବାଧାର ଭାବରେ ସଦା ବିଦ୍ୟମାନ। ରାଜା ନିମି ପୁନରାୟ ପଚାରିଛନ୍ତି, ଯେଉଁ କର୍ମଯୋଗ ଦ୍ୱାରା ମଣିଷ ପରମ ବିଷୟକ ଜ୍ଞାନ ଲାଭ କରିଥାଏ ତାହାର ସ୍ୱରୂପ କ'ଣ? ଯୋଗୀନ୍ଦ୍ର ଆବିର୍ହୋତ୍ର କହିଛନ୍ତି, କର୍ମ ତିନି ପ୍ରକାରର, କର୍ମ, ଅକର୍ମ ଓ ବିକର୍ମ।

ବିଭିନ୍ନ ଚାଷୀମାନଙ୍କର ପରିଚୟ ପତ୍ର ଯାଞ୍ଚ ଲାଗି ଆଇରିସ୍ ସ୍କାନ୍କେ ବାଧ୍ୟତାମୂଳକ କରାଯିବା ଆଉ ଖାଲି ଧାନମଣ୍ଡି ଭିତରେ ହିଁ ଧାନ ଓଜନ ହେବାର ବାବଦ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କର ସମସ୍ୟାକେ 24 ଘଣ୍ଟା ଭିତରେ ସମାଧାନ କରିବାର ଲାଗି ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଗଲା ବଛରୁ ଇ ବଛର ଧାନ ଘିନା 5.48% ଆଉ ଚାଷୀମାନଙ୍କର ସଂଖ୍ୟା 14% ବଢ଼ିଛି। ଅତକା ଅମଲ ହେଉଥିବା ଇଲାକାନ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ନୂଆ ଗୋଦାମ ତିଆରି କରିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନଥି ଆୟୋଜିତ ହେବାରକେ ଥିବା ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆଇବା 3-5 ତାରିଖ ତକ ପୁରୀ ନ ହେବା। ଏହି ସମ୍ମିଳନୀଟି ବ୍ରାଜିଲ, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ସହିତ 10 ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ଉପରେ ସମ୍ମିଳନୀଟି ଆଲୋଚନା କରାଯିବା। ବାତ୍ୟା ପରିଚାଳନା, ଆଗର ସଚେତନତା ଆଉ ସଫଲ ଉଦ୍ଧାର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରଠି ପ୍ରଶଂସିତ ହୋଇଥିବାରୁ ଏହି ବୈଠକ ଆୟୋଜନ ଲାଗି ରାଜ୍ୟକୁ ବଛାଯାଇଛି। ସମ୍ମିଳନୀ ଜରିଏ ଜ୍ଞାନ ବିନିମୟ ଆଉ ନୂଆ ପ୍ରଯୁକ୍ତି ଉପରେ ଆଲୋଚନା ହୋଇକରି ପାରସ୍ପରିକ ସହଯୋଗ ବର୍କ ସେବା ବୋଲି ଆଶ କରାଯାଉଛି। ଆଇବା ମାସ 21 ତାରିଖ ଦିନ ସାରା ଦେଶେ ଫେରଘା ହେବାରକେ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକେ ସୁରୁଖୁରୁତି ଆଉ ସଫଳତାର ସହିତ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ସହଯୋଗ ମାଗିଛନ୍। ହେଉଥିବା ଖରାକେ ନଜରଥି ରଖିକରି ସବୁ ପରୀକ୍ଷା କେନ୍ଦ୍ରମାନଙ୍କେ ସୁରକ୍ଷିତ ପିଇବାର ପାଇଁ ପଙ୍ଖା, କୁଲର, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଆଉ ପରୀକ୍ଷାର୍ଥୀମାନଙ୍କ ଲାଗି ଯାହା ସୁବିଧା ସହିତ ଅଲଗା ଜରୁରୀ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଲାଗି ସେ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଆଉ ପ୍ରଶାସକମାନଙ୍କୁ ଚିଠି ଜରିଏ ଆହ୍ୱାନ ଦେଇଛନ୍। ସ୍ନାନଯାତ୍ରା ଓ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାର ଲାଗି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଅଧ୍ୟକ୍ଷତାରେ ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଆଉ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ନାନଯାତ୍ରା ଓ ରଥଯାତ୍ରା ସମିତି ନୀତିକାନ୍ତି ଆଉ ପହଣ୍ଡିକେ ଶୃଙ୍ଖଳିତ ଭାବେ କରବାର ବାବଦେ ବୈଠକଟି ଆଲୋଚନା ହୋଇଛି। ମହାପ୍ରଭୁମାନଙ୍କର ସବୁ ନୀତିକାନ୍ତି ଧାରିତ ସମୟ ଅନୁସାରେ କରବାରକେ ନିଯୋଗ ପ୍ରତିଶ୍ରତି ଦେଇଛି। ଶୃଙ୍ଖଳିତ ପହଣ୍ଡି ଲାଗି ପ୍ରଶାସନ ତରଫରୁ ଧାରିଜ ହୋଇଥିବା ସଂଖ୍ୟା ଅନୁସାରେ ସେବାୟତମାନେ ଉପସ୍ଥିତ ରହିବେ। ରଥ ଉପରେ ଅଯଥା ଭିଡ଼କେ କମାବାର ବାବଦେ ବିଲ୍ ବୈଠକଟି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫରୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଛି। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରୁ ସକାଳ 7 ବଜେ ପଦଯାତ୍ରା ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି ଆକାଶବାଣୀ କଟକ କେନ୍ଦ୍ର ପହଞ୍ଚବା। ପଦଯାତ୍ରାକେ ଓଡ଼ିଶା ହାଇକୋର୍ଟର ବିଚାରପତି ସାବିତ୍ରୀ ରଥୋ ଆଉ ବିଚାରପତି ଶିବୋ ଶଙ୍କର ମିଶ୍ର ପତାକା ଦେଖାଇକରି ଶୁଭାରମ୍ଭ କରିବେ। କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ କର ସହଟ ପଦଯାତ୍ରାଟି ସାମିଲ ହେବେ। ସମାଜର ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷ, ଆକାଶବାଣୀ କର୍ମଚାରୀ ଆଉ ଇ ପଦଯାତ୍ରାଟି ସାମିଲ ହୋଇଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର 64 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହାର ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣ ମୂଲ ହୋଇଥିବା ଏହି କେନ୍ଦ୍ର ଏଚ୍ଏନ୍ 100 କିଲୋୱାଟ କ୍ଷମତା ଡିଜିଟାଲ ପ୍ରସାରଣ କରୁଛି। ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର କଳା ଆଉ ସଂସ୍କୃତି ପ୍ରଚାର ପ୍ରସାର ଦିଗେ ବଡ଼ ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଇତାର ସାଙ୍ଗେ କେନ୍ଦ୍ରନୁ ପ୍ରସାରିତ ହେଉଥିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖିଆ ସମ୍ବାଦ ପ୍ରସାରଣ ଲାଗି ଲୋକମାନେ ତାଙ୍କ ନିଜର ଭାଷାଥି ଖବର ପାଇପାରୁଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ଦିନ ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:30 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ

0: ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବ ସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 21ଟି ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନ ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600ରୁ 2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6ଟି ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର। ମାଇକ୍ରୋନ୍ୟୁଟ୍ରିସନ ସଂରଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋକ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। भोजन रे कंचा परिवा को सलाद आकार रे निश्चय।

0: ରହିବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼େଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ ଏକ ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରୀତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ୍ ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି ଭାରତ ଆମେରିକା ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି ସ୍ୱାସ୍ଥ୍ୟ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲାପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି ଗ୍ୟାଙ୍ଗଟକ୍ ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତା

ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେରରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ 5-ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ।

0: ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ଭକ୍ତିଗୀତ ଶୁଣିବା କଣ୍ଠଦାନ କରିଛନ୍ତି କାଶୀନାଥ ପୂଜା ପଣ୍ଡା। ପ୍ରଥମେ ଅଭିମନ୍ୟୁଙ୍କ ରଚନାରୁ।

0: ଭକ୍ତି ଗୀତ ଶୁଣୁଥିଲେ। ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଚାଷର ହାଲ।
1: ଖରାଦିନେ ଆମର୍ ଚାଷୀ ଭାଇମାନେ ପନିପରିବା ଚାଷ କେନ୍ତା କରିପାରିବେ ସେ ବିଷୟରେ ନିହାତି ଜାଣବାର୍ ଦରକାର। ସବୁ ପ୍ରକାର ଆମର୍ ଯେନ୍ କଖାରୁ ଜାତୀୟ ପନିପରିବା ଯେନ୍ତାକି ମାଖନ, କାଙ୍କିର, ଜହ୍ନି, ଲାଉ, କଲରା, ତରଭୁଜ, ଇ ସବୁକେ ଆମର୍ ଚାଷୀ ଭାଇମାନେ ଚାଷ କରିପାରବେ। ପ୍ରତ୍ୟେକ ମନ୍ଦାନ 2-3 ବହୁତ ଭଲ୍ ହେଇଥିବାର ଗଛ୍କେ ରଖିକରି ବାକି ସବୁ ଚାରାକେ ଘିଚି ଦେବାର୍ଟା ସବୁଠାନୁ ଭଲ୍ ହେ। ଉନ୍ନତ କିସମ କି ଆମେ ଯେନ୍ଟା ଶଙ୍କର କିସମ ବୋଲିକରି କହୁଛୁଁ, ହେନ୍ତା ଜାତୀୟ ଭେଣି ମଞ୍ଜି ବି ଲଗେଇ ପାରବେ। ଜମିକେ ଭଲ୍ ଭାବେ ଜୁତାବୁହା କରିକରି ଇହାଦେ ସମିଆନ ଶାଗଜାତିଆ ଫସଲ ବି କରିପାରବେ। ସବୁ ସମିଆନ ଶାଗଜାତିଆ ଫସଲରେ ଅଧିକା ହିସାବେ ଶୁଖ୍ଲା ସଢ଼ା ଗୋବର ଖତ ନାଇଁ ତ ଜିଆ ଖତ୍କେ ବ୍ୟବହାର କରିପାରବେ। 3 ବ୍ୟବଧାନଥି ଜମିର ମାଟି ପରୀକ୍ଷା କରବାରଟା ନିହାତି ହିସାବେ ଆମର୍ ଚାଷୀ ଭାଇମାନେ ଟିକେ ମନେ ରଖ୍ବେ। ଇ ପରୀକ୍ଷା କରିକରି ଅନୁମୋଦିତ ହିସାବରେ ସାର୍କେ ପ୍ରୟୋଗ କରୁନ୍। ବାଇଗନ୍ ଗଛର ଡାଲ୍ ଆରୁ ଫଲ୍ଥି ବିନା ପୋକ ଲାଗ୍ବାର ବହୁତଟେ ଡର ରହିଥିସି। ଯଦି ଏନ୍ତା ହେଉଛେ ବୋଲେ ହେକ୍ଟର ପ୍ରତି 200 ଫେମ୍ ନାଇଁ ତ 800 କାଟ୍ଟା ହାଇଡ୍ରୋକ୍ଲୋରାଇଡ଼ 40% ସେଚିତ ଗୁଣ୍କେ 500 ପାଣିଥି ମିଶେଇକରି 15 ବ୍ୟବଧାନରେ ଥରକେ ଥର ସିଞ୍ଚନ କରବାକେ ପଡ଼୍ବା। ଖରାଦିନିଆ ଭେଣି, ଜହ୍ନି, ମାଖନ, ପୁଟଲ, କଙ୍କରୁ, କଲରା, କାଙ୍କିର, ଲାଉ, ବାଇଗନ୍ ଇ ସବୁକେ ଆମର୍ ଚାଷୀ ଭାଇମାନେ ଚାଷ କରିପାରବେ। ଖଡ଼ା, ଲେଉଟିଆ, ପୋଇ ଏନ୍ତା ଶାଗକେ ବି ଆମର୍ ଚାଷୀ ଭାଇମାନେ ଇହାଦେର ସମିଆନ ଚାଷ କରିକରି ଭଲ 2 ରୋଜଗାର କରିପାରବେ। ଯେନେ ଟିକେ ଅଧିକା ଖରା ହେଉଛେ, ଗରମ ହେଉଛେ, ସେନେ ଅଦିନିଆ ପନିପରିବା ବି କରିପାରବେ। ଯେନ୍ତାକି ପାତଲଘଣ୍ଟା, ବିନ୍, ମୂଲା ଇ ସବୁକେ ଜଳବାୟୁ ଅନୁସାରେ ଚାଷ କରିକରି ଭଲ ଲାଭବାନ ହେଇପାରବେ। ଆଖୁ ଗଛକେ ଧାରୁଆ ଗୋଟେ ଟାଙ୍ଗିଥି ଆମେ ଭୂମିର ପତନ ସାଙ୍ଗେ ସମାନ କରିକରି କାଟିଦେବାକେ ପଡ଼୍ବା। ଇତାର ଦ୍ୱାରା ଆଖୁ ଅଧିକା ଅମଲ ହେସି। ଯେନ୍ ଚାଷୀ ଭାଇମାନେ ଆଖୁ ଫସଲ କରୁଛନ୍, ମୂଲି ଆଖୁ ଫସଲ ଲାଗି ଅଧିକା ଗଜା ବାହାରବାକେ ହେଲେ ଜମିର ଶୁଖ୍ଲା

0: ପତର ବାହାର କରିକରି ଖେତ୍କେ ସଫା ସୁତର କରିଦେବାକେ ପଡ଼୍ବା। ଆଖୁ ଫସଲରେ ଶର୍କରା ଅଂଶ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରିବାକୁ ପଡ଼୍ବା। ବ୍ରିକ୍ସ ମୂଲ୍ୟାଙ୍କ 18ରୁ ଅଧିକା ହେଲେ ଆଖୁକେ କାଟବାର ଦରକାର। ଆଖୁ ଖୁଟାକେ କାଟି ସାରିଲା ପରେ ଜୁତା ବୁହା କରିକରି ଆମକୁ ଇନେ ହୁଳା ଭାଙ୍ଗିଦେବାକେ ପଡ଼୍ବା। ଇତାର ଦ୍ୱାରା ପୁରୁଣା ଚେର୍ ସବୁ ନଷ୍ଟ ହେଇକରି ନୂଆ ଚେର୍ ସବୁ ବାହାରିବା, ଯେନ୍ଥିର୍ ଲାଗିକି ଆଖୁ ବଢ଼ବାର୍ନେ ସାହାଯ୍ୟ ହେଇଥିସି। ମାଏଟ୍ ଅଧିକା ଶୁଖିଯାଇଥିଲେ ପାଏନ୍ ଟିକେ ମଡ଼େଇ ଦେଇକରି ଇନେ ଆମକୁ ହୁଡ଼ା କର୍ବାକେ ପଡ଼୍ବା। ହୁଡ଼ା ଭାଙ୍ଗି ସାରିଲା ପରେ ହେକ୍ଟର ପ୍ରତି 10 ଟନ୍ ଗୋବର ଖତ, 100 କେଜି ଯବକ୍ଷାରଜାନ, 100 କେଜି ଫସ୍ଫରସ୍ ଆରୁ 30 କେଜି ପଟାସ୍ ସାର ପ୍ରୟୋଗ କର୍ବାକେ ପଡ଼୍ବା। ଧାଡ଼ି ଭିତରେ ଗଛକେ ଗଛ ତାର ବ୍ୟବଧାନ ହେଉଛି 45 ସେଣ୍ଟିମିଟରରୁ ଅଧିକା ଥିଲେ ହୁଡ଼ା ଭାଙ୍ଗବାର 30 ଦିନ ଭିତରେ କେନ ଯଦି ଖାଲି ଅଛେ ବୋଲେ ସେନେ ଆମେ ଖୁଚା ଦେଇପାର୍ମା। ଇଥିର୍ ଲାଗି ଆଖୁ କାଟ୍ଲା ବେଲ୍କେ ତଲି ପକାବାକେ ପଡ଼୍ବା, କିମ୍ବା ଆମେ ପଲିଥିନ୍ରେ ବି ଆମର ଯେନ୍ ମୁନା ଅଛେ ହେନେ ବି ଆମେ ଚାରା କରିପାର୍ମା।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର, ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

ପ୍ରଚାରକଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଏବେ ଶୁଣିବା ଛାନ୍ଦ। ଗୀତ ରଚନା କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପ୍ରଥମେ ଗାଇଛନ୍ତି ବାଳକୃଷ୍ଣ ଦାସ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: କଣ ରିମା, ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଏବେ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ଚକ୍ଷୁ ବନ୍ଧନ, ଗାଇଛନ୍ତି ବିଶ୍ୱଜିତ ମହାପାତ୍ର ଏବଂ ସୋହିନୀ ମିଶ୍ର। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଥାଚିତ୍ର ଦେଖା ହେଲା ପ୍ରେମ ହେଲା, ଗାଇଛନ୍ତି ସ୍ୱୟଂ ପାଢ଼ୀ ଏବଂ ଅର୍ପିତା ଚୌଧୁରୀ। ଗୀତ ରଚନା ଜୟନ୍ତ ଦାସ, ସଙ୍ଗୀତ ଚନ୍ଦ୍ରକାନ୍ତ ସୁତାର।

ଗାଇଛନ୍ତି ଋତୁରାଜ ମହାନ୍ତି। ଗୀତ ରଚନା ସୂର୍ଯ୍ୟନ ମହାପାତ୍ର। ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ। ପରବର୍ତ୍ତୀ କଥାଚିତ୍ର ଡେଲିଭରି ବଏ।

ଶୁଣୁଥିଲେ ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ସକାଳ 9ଟା ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ପରବର୍ତ୍ତୀ କଥାଚିତ୍ର ଘରୱାଲି ବାହାରୱାଲି ଗାଇଛନ୍ତି ଉଦିତ ନାରାୟଣ, ଅନୁରାଧା ଶ୍ରୀରାମ ଓ ଅନୁ ମଲ୍ଲିକ। ଗୀତ ରଚନା ନିତିନ ରାୟକ୍ୱାର, ସଙ୍ଗୀତ ଅନୁ ମଲ୍ଲିକ।

ବାତାୟନ କାର୍ଯ୍ୟକ୍ରମରେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ କଥାଚିତ୍ର ଘରାନା, ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ତେଜାବ କଥାଚିତ୍ରରୁ ଶୁଣିବା ଏଥର। ଗାଇଛନ୍ତି ଅମିତ କୁମାର, ଅନୁରାଧା ପଡ଼ୁଆଲ ଏବଂ ସାଥୀ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କଥାଚିତ୍ର ପ୍ରତୀକ୍ଷା ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ଗୀତ ରଚନା ପ୍ରୟାଗରାଜ। ସଙ୍ଗୀତ ରାଜେଶ ରୋଶନ।

କଥାଚିତ୍ର ପ୍ରତିଜ୍ଞାବତ୍ ଗାଇଛନ୍ତି ଅନୱର ଏବଂ ସାଧନା ସରଗମ, ଗୀତରଚନା ହସନ କମଲ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

ଦାମୋଦର ଦାସ ସମ୍ବାଦ। କାଞ୍ଚି ନଗରବାସୀ ଦରିଦ୍ର ବ୍ରାହ୍ମଣ ଦାମୋଦର ଦାସ ଈଶ୍ୱରଙ୍କ ଭକ୍ତ। ତାଙ୍କର ଅତିଥି ବତ୍ସଳତାର ପରୀକ୍ଷା କରିବା ପାଇଁ ଭଗବାନ ପୀତବାସ ଯୋଗୀ ବେଶରେ ବ୍ରାହ୍ମଣ ଦ୍ୱାରରେ ଉପସ୍ଥିତ ହୋଇଛନ୍ତି। ବିପ୍ରଙ୍କ ପତ୍ନୀ ନିଜ କେଶକୁ କାଟି ଚଉଁରି କରି ବିକ୍ରି କରିଛନ୍ତି। ବିକ୍ରୟ ଲବ୍ଧ ଧନରେ ଅତିଥି ଚର୍ଚ୍ଚା କରିଛନ୍ତି। ଭଗବାନ ଏହା ଜାଣି ମଧ୍ୟ ପୁଣି ଚିନ୍ତା କରିଛନ୍ତି ଭକ୍ତକୁ ପରୀକ୍ଷା କରିବା ପାଇଁ। ସେ ପରଦିନ ଅନ୍ନ ଗ୍ରହଣ କରି ଅନ୍ୟତ୍ର ଚାଲିଯିବା ପାଇଁ କହିଛନ୍ତି। ଏକଥା ଶୁଣି ପତିପତ୍ନୀ ପ୍ରସନ୍ନ ହୋଇଛନ୍ତି। ପତ୍ନୀଙ୍କ ଅବଶିଷ୍ଟ କେଶଗୁଚ୍ଛକୁ ବିକ୍ରି ଉଦ୍ଦେଶ୍ୟରେ କାଟି ପକାଇଛନ୍ତି। ରାତ୍ରରେ ଶୟନ ଉତ୍ତାରୁ ଭଗବାନଙ୍କ କୃପାରୁ ପତ୍ନୀର ଲଣ୍ଡିତ ମସ୍ତକ କେଶାଚ୍ଛାଦିତ ହୋଇଛି। ନାନା ପ୍ରକାର ସମ୍ପଦରେ ବିପ୍ରଙ୍କ ଗୃହ ଭରପୁର ହୋଇଉଠିଛି।

ସୁଗମ ସଙ୍ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସମୟ ଦିନ 12:30 ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: मोहब्बत बड़े काम की चीज है। त्रिशूल फिल्म से ये गीत अभी आप सुन रहे थे। लता मंगेशकर, किशोर कुमार और साथियों की आवाजों में खयाम का संगीत था। साहिर लुधियानवी ने इसे लिखा। और इस गीत के बारे में हमारे श्रोता लिखते हैं कि आप इस गीत से भी कुछ घुमा फिरा कर सवाल पूछ लेंगे तो हम एकदम तैयार हैं, पर हो सकता है कि आपने ऐसा लिखा तो अब हम कुछ और घुमा फिरा कर पूछते हैं, है ना? फिलहाल जो सवाल हमने पूछा था, दूसरा आदमी, उसमें कौन कौन है? कई लोगों ने हेमा मालिनी लिखा है, लेकिन मुझे नहीं लगता कि वो सही है, है ना? ऋषि कपूर, नीतू सिंह, राखी, शशि कपूर, परीक्षित साहनी और देवेंद्र वर्मा, ये इस फिल्म में दिखाए गए मेन लीड्स में। और साथ ही साथ प्रमिला चोपड़ा ने भी एक गीत गाया है, ऐसा हमारे एक श्रोता ने लिखा है। और हमारे श्रोताओं की प्रशंसा करना चाहूंगी मैं कि वो सिर्फ गाने पर ध्यान नहीं दे रहे, सवालों पर ध्यान नहीं दे रहे, साथ ही साथ जो फिलर बज रहा है वो क्या है उसकी डिटेल्स भी मुझे भेज रहे हैं, साथ ही साथ गीत के शुरुआत में जो होता है इंट्रो म्यूजिक जिसे कहा जाता है उसके बारे में भी मुझे लिखकर भेज रहे हैं। और ये दर्शाता है कि आप संगीत से कितने करीब हैं। और विविध भारती को ऐसे श्रोता मिले हैं, बहुत अच्छा लगता है कि आप संगीत की जानकारियां साझा कर रहे हैं। साथ ही साथ एक श्रोता लिखते हैं, क्या मौसम है, चल कहीं दूर निकल जाएं। ऐसा मेरे साथ कई बार होता है, घर के पास एक जंगल है अक्सर, और उस जंगल की जानिब निकल जाती हूं मैं अक्सर। वहां चीड़ के ऊंचे दरख्त हैं, हवा के झोंके हैं, वो जब झूमते हैं तो उनकी नुकीली पत्तियां सुनने को मिलती हैं।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦାଟ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହେଇଛୁ, ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ 3 ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

0: খুব শীঘ্র এহা শেষ হবে বলি মন্ত্রী শ্রী পূজারি কইছন্তি।
1: দুই বর্ষর দিনিয়া কার্যক্রম হবে, নিরাডম্বর ভাবে আমি সে কার্যক্রম করিবু। ভারত সরকার এবং রাজ্য সরকারের বড় বড় প্রকল্প যেটা সমাপ্ত হয়েছে তার উদ্ঘাটন করবে, যেটা আকু হওয়া যাচ্ছে তার শিলান্যাস করবে। কেবল মন্ত্রিমণ্ডল সম্প্রসারণ বিষয় নুহ, তার সাংরে সাংরে নিগম বোর্ড তার মধ্যে নিযুক্তি প্রক্রিয়া আরম্ভ হয়ে সারিছে, চয়ন প্রক্রিয়া মধ্যে আরম্ভ করছেন, সম্ভবত সেইটা মধ্যে হয়েযিব।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newzoneair.gov.in ୱେବସାଇଟ୍ ଏବଂ newzoneair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଆପଣମାନେ ଏତେବେଳେ ଯାଇ ଶୁଣିଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ସମୟ ଅପରାହ୍ନ 5ଟା। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଦ୍ୱାରା ପ୍ରସ୍ତୁତ।

ଉମଙ୍ଗ ଶୁଣିଲେ। ଆକାଶବାଣୀ ବଲାଙ୍ଗୀର, ଏଥର ପ୍ରଚାର କରୁଛୁ ପାରମ୍ପରିକ ଗୀତ କ୍ରମରେ ଛନ୍ଦ। ପ୍ରଥମେ ଗାଇଛନ୍ତି ନବକିଶୋର ମିଶ୍ର, ଭକ୍ତଚରଣ ଦାସଙ୍କ ଗୀତ।

ପାରମ୍ପରିକ ଗୀତ କ୍ରମରେ ପ୍ରଚାର କଲେ ଛାନ୍ଦ ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ। କାର୍ଯ୍ୟକ୍ରମର ଗୀତିକାର ଅଛନ୍ତି ସ୍ୱର୍ଣ୍ଣ ସୌଦାମିନୀ ଶର୍ମା। ସଙ୍ଗୀତ ଅଭିନବ ଉପାଧ୍ୟାୟ।

0: ଶୁଣିଥିଲେ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀ ଥିଲେ ଅନୁରାଧା ପୌଡ଼ୱାଲ ଓ ଅନୁପ ଜାଲଟା। ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ମୁଁ ପ୍ରିୟଙ୍କା ଅରୋଡ଼ା।

ଆଜି ସନ୍ଧ୍ୟା 6:10 ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତ, 6:30 ରେ ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ରେ। 7:25 ରେ ଶୁଣିବେ ଜିଲ୍ଲା ହଲଚଲ, 7:30 ରେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ଗୋ ସମ୍ପଦର ଖରାଦିନିଆ ଯତ୍ନ ଓ ଜୈବିକ ଲାଭ, ଆଲୋଚନା କରିବେ ଶ୍ରୀ ସରୋଜ କୁମାର ସାହୁ। ଅଗ୍ରଣୀ ଚାଷୀ ବିବେକାନନ୍ଦ ପ୍ରଧାନ, ଝରାଇ ବାଲ, ସାହାଜ ବାଲ ବଲାଙ୍ଗୀରଙ୍କ ସହିତ ସାକ୍ଷାତକାର ପରବର୍ତ୍ତୀ ପରେ ଶୁଣିପାରିବେ। 8:00ରେ ଶୁଣିବେ କାର୍ଯ୍ୟକ୍ରମ ଝରିଆଲ, ଆଜି ଏଥିରେ କବି ସୁଶାନ୍ତ ବାଙ୍କ ସହିତ ସାକ୍ଷାତକାର ଏବଂ ତାଙ୍କର କେତୋଟି କବିତା। 8:15ରେ ଶୁଣିବେ ତୁଳସୀ ରାମାୟଣର ଭାଗ 49। 8:25ରେ ହିନ୍ଦୀ ଭକ୍ତି ଗୀତ, ଆଞ୍ଚଳିକ ଗୀତ ଶୁଣିବେ 8:30ରେ। 8:45ରେ ହିନ୍ଦୀ, 9:00ରେ ଇଂରାଜୀରେ ସମ୍ବାଦ, ବିବିଧ ଭାରତୀ କାର୍ଯ୍ୟକ୍ରମ 9:15ରେ। 10:00ରେ ଆପଣମାନଙ୍କ ପାଇଁ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। 10:30ରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତୁର ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ଏ ହେଲା ଶ୍ରୋତା ବନ୍ଧୁ ଆମର ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟସୂଚୀ ସମ୍ପର୍କରେ।

ଅଂଶୁଘାତ ସତର୍କତା। ଲକ୍ଷଣ: ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା: ଦିନ 11 ରୁ 3 ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର: ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ଯାଆନ୍ତୁ। ORS, ଚିନି ଲୁଣ ସର୍ବତ, ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ

0: ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ସଙ୍ଗୀତକାର ହେଉଛନ୍ତି ବାଳକୃଷ୍ଣ ଦାସ। ପାରମ୍ପରିକ ଗୀତ ରଚନାରୁ ପ୍ରଥମେ ଗାଇଛନ୍ତି ଭିକାରୀ ବଳ, ତା ପୂର୍ବରୁ ଶୁଣନ୍ତୁ ଏଇ ବିଜ୍ଞାପନ।
1: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଏତେବେଳିଆ ଶୁଣିଥିଲେ ଓଡ଼ିଆ ଭକ୍ତି ଗୀତ। କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଭିକାରୀ ବଳ, ରଘୁନାଥ ପାଣିଗ୍ରାହୀ, ପ୍ରଣବ କିଶୋର ପଟ୍ଟନାୟକ ଓ ବାଳକୃଷ୍ଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ FM ବ୍ୟାଣ୍ଡ 101.9 ମେଗା ହର୍ସ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in-ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାରିତ ହେଉଛି। ସମୟ ହୋଇଛି ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଉଦୟ ଭାରତ।

ନିଷ୍ପତ୍ତି ନେଉଛେ। ଆଉ ଆମମାନଙ୍କର ପରମ ସୌଭାଗ୍ୟ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀ ସମ୍ମାନ ଓ ନାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ନାରୀ ବନ୍ଧନର କାର୍ଯ୍ୟକ୍ରମ କରିଛନ୍ତି। ଏହା ଗଣତନ୍ତ୍ରରେ ନାରୀର ଭାଗିଦାରିତାକୁ ଅଧିକ ମଜବୁତ କରିବ। ଯେତେବେଳେ ନାରୀଟିଏ ଲୋକସଭାରେ ବସି ଦେଶରେ ଅସଂଖ୍ୟ ଅବଳା ଦୁର୍ବଳାଙ୍କର ସ୍ୱରଟିଏ ହୋଇ ଛିଡ଼ା ହେବ, ସେତେବେଳେ ସ୍ୱାଭାବିକ ଭାବେ ଗୋଟିଏ ନାରୀର ପ୍ରକୃତ ଅସୁବିଧାଟାକୁ ସମାଜ ଜାଣିପାରିବ। ଠିକ ସେମିତି ସ୍ୱୟଂ ସହାୟକ ଗୋଷ୍ଠୀ ହେଉ, ଏହାରି ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ନିଜ ଗୋଡ଼ରେ ଛିଡ଼ା ହୋଇପାରିଛନ୍ତି, ଅର୍ଥନୈତିକ ସ୍ୱାଧୀନତା ପାଇଛନ୍ତି। ଯେଉଁ ଅର୍ଥ ଟିକକ ପାଇଁ ତାଙ୍କୁ ପିତା ପୁତ୍ର ବା ସ୍ୱାମୀ ପାଖରେ ହାତ ପତେଇବା ପାଇଁ ପଡୁଥିଲା, ସେଥିରେ ଆଜି ସେମାନେ ସ୍ୱାଧୀନତା ପାଇଛନ୍ତି। ତେବେ ଏଥିରେ ବି ଅନେକ ଗୁଡ଼ିଏ ସମସ୍ୟା ଓ ଆହ୍ୱାନ ରହିଛି। ଆଜି ଆମେ ଗଣତନ୍ତ୍ରରେ ନାରୀର ସହଭାଗିତାର କଥା ଆମେ ଯେତେବେଳେ ଆଲୋଚନା କରୁଛେ, ସାମାଜିକ ଅନ୍ଧବିଶ୍ୱାସ ଆଉ ପୁରୁଷ ପ୍ରଧାନ ମାନସିକତା ଯୋଗୁଁ ଅନେକ ସ୍ଥାନରେ ନାରୀକୁ ଆଗକୁ ବଢିବାର ସୁଯୋଗ ମିଳୁନି। ଆଜି ବି ରାଜନୀତିରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହୁଛି। ସୁରକ୍ଷା ଓ ଶିକ୍ଷାର ଅଭାବ ସେମାନଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି। ଅନ୍ଧବିଶ୍ୱାସରୁ ବାହାରିବାକୁ ପଡିବ, ଆହୁରି ଅନେକ କାମ ବାକି ରହିଛି। ଗୋଟେ ସୁସ୍ଥ ଆଉ ସମୃଦ୍ଧ ଗଣତନ୍ତ୍ର ପାଇଁ ନାରୀର ବିକାଶ ଓ ନାରୀର ସମ୍ମାନ, ନାରୀର ସୁରକ୍ଷା ଅପରିହାର୍ଯ୍ୟ। ନାରୀ କେବଳ ଦେଶର ଭୋଟର ନୁହେଁ, ସେ ବି ଦେଶର ଭାଗ୍ୟ ବିଧାତା। ଯଦି ପ୍ରତ୍ୟେକ ନାରୀ ଶିକ୍ଷିତ, ସୁରକ୍ଷିତ ଓ ସ୍ୱାବଲମ୍ବୀ ହେବେ, ସେଦିନ ପ୍ରକୃତରେ ନାରୀ ବନ୍ଦନଟି ସାର୍ଥକ ହେବ। ନାରୀ ବନ୍ଦନ ହିଁ ନାରୀକୁ ସ୍ୱତନ୍ତ୍ରତା, ନାରୀକୁ ସମ୍ମାନତା, ନାରୀକୁ ସୁରକ୍ଷା ପ୍ରଦାନ କରିବ। ସେଦିନ ଆମର ଗଣତନ୍ତ୍ର ଅଧିକ ମଜବୁତ ହେବ, ଏହା ଦୃଢ ବିଶ୍ୱାସର ସହିତ କୁହାଯାଇପାରେ। ଏଇଠି ଆଉ ଗୋଟେ କଥା କହିବାକୁ ଚାହିଁବି, ମୁଁ ବି ଜଣେ ମହିଳା। ମହିଳା କିଏ ଯେତେବେଳେ ସଶକ୍ତ ହୁଏ, ସଶକ୍ତ ହେବା, ସ୍ୱାଧୀନ ହେବା ଓ ସ୍ୱେଚ୍ଛାଚାରୀ ହେବା ଭିତରେ ଗୋଟିଏ ସୂକ୍ଷ୍ମ ଲକ୍ଷ୍ମଣ ରେଖା ରହୁଛି, ସେଇ କଥାଟି ଭୁଲିଗଲେ ହେବ ନାହିଁ। ଆଧୁନିକତାର ଆଳରେ ଆମେ ଅନେକ ଜିନିଷକୁ ପଛରେ ଛାଡି ଦେବାକୁ ଚାହୁଁଛେ, ଆମ ସଂସ୍କୃତିକୁ, ଆମ ପ୍ରଥାକୁ, ଆମ ପରମ୍ପରାକୁ ଗୋଡରେ ଆଡେଇ ଦେବାକୁ ଚାହୁଁଛେ, ଯୋଉଟାକି ଠିକ ନୁହେଁ ବୋଲି ମୋର ବ୍ୟକ୍ତିଗତ ମତ। ଆଜି ମହିଳା ସ୍ୱାବଲମ୍ବୀ ହେବା ସହିତ ପରିବାରର ସମୃଦ୍ଧିରେ ନିଜର ଭାଗିଦାରିତା, ଗଣତନ୍ତ୍ରରେ ନିଜର ଭାଗିଦାରିତା ପ୍ରମାଣ କରିସାରିଛି। ତେବେ ବି ପଥ ଆହୁରି ବାକି, ଯୋଉଠି ଗୋଟିଏ ସକାରାତ୍ମକ ଚିନ୍ତାଧାରାର ସହିତ ତାକୁ ଆଗକୁ ଯିବାକୁ ହେବ। ତାକୁ ବୁଝିବାକୁ ହେବ ଯେ ମୁଁ ନାରୀ, ମୁଁ ଅବଳା ନୁହେଁ, ମୁଁ ଦୁର୍ବଳ ନୁହେଁ, ମୁଁ ନିଶ୍ଚିତ ଭାବେ ସବଳା। ମୁଁ ହାତ ଧରି ମୋର ପରିବାର ସହ ସମଗ୍ର ସମାଜକୁ ଆଗକୁ ନେବାରେ ନିଜର ଭୂମିକାକୁ କରିବି ସ୍ପଷ୍ଟ, ନିଜର ଭୂମିକାକୁ କରିବି ନିର୍ଦ୍ଦିଷ୍ଟ। ଯେମିତି କୁହାଯାଏ, ପୁରୁଷଟିଏ ଶିକ୍ଷିତ ହୋଇଥିଲେ ଜଣେ ମଣିଷ ଶିକ୍ଷିତ ହୁଏ, କିନ୍ତୁ ନାରୀଟିଏ ଶିକ୍ଷିତ ହୋଇଥିଲେ ସମଗ୍ର ପରିବାର ଶିକ୍ଷିତ ହୁଏ। ଠିକ ସେମିତି ମୁଁ ଯଦି ଶିକ୍ଷିତ, ମୁଁ ଯଦି ସାକ୍ଷର, ମୋର ସମାଜକୁ ଆଗେଇ ନେବା ପାଇଁ ମୋର ଏଇ ଶିକ୍ଷା, ମୋର ଏଇ ସାକ୍ଷରତା ନିଶ୍ଚିତ ଭାବେ କାମ କରିବ। ମୋର ଜ୍ଞାନକୁ ମୁଁ ଅନ୍ୟକୁ ଆଲୋକ ବାଣ୍ଟିବା ପାଇଁ କାର୍ଯ୍ୟ କରିବି। ଆଜି ଗଣତନ୍ତ୍ରରେ ସହଭାଗିତା କେବଳ ନୁହେଁ, ପ୍ରତିଟି କ୍ଷେତ୍ରରେ, ପ୍ରତିଟି ସ୍ଥାନରେ ମୁଁ ନିଜର ସ୍ୱତନ୍ତ୍ର ଛାପ ଛାଡିଯିବି। ଏହା ହେଉ ପ୍ରତିଟି ମହିଳାଙ୍କର ଅଭିପ୍ରାୟ, ଏହା ହେଉ ପ୍ରତିଟି ମହିଳାଙ୍କର ଲକ୍ଷ୍ୟ।

0: ଆଜେଣ୍ଡା।
1: ଶୁଣୁଥିଲେ ଆଲୋଚନା ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରିତା, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଛନ୍ଦା ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା

0: କରି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110ଟି ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହେଇଛୁ, ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ

0: ଆକାଶବାଣୀର
1: ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆଇବା ଜୁନ୍ 3-5 ତାରିଖ ତକ ପୂରିଣ ହେବା। ସମ୍ମିଳନୀତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଆଉ ଚୀନ୍ର ପ୍ରତିନିଧିମାନେ ସମ୍ମିଳନୀତି ଯୋଗ ଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଆଉ ସଫଲ ଉଦ୍ଧାର ଆଉ ସ୍ଥାନାନ୍ତର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଆଉ ପରିଚାଳନା କ୍ଷେତ୍ରରେ ରାଜ୍ୟ ସଫଳତା ଆଉ ବର୍କସ୍ ପଦକ୍ଷେପ ଲାଗି ଓଡ଼ିଶାକେ ଇ ଜରୁରୀ ବୈଷୟିକ ବୈଠକର ଆୟୋଜକ ଭାବେ ବଛାଯାଇଛି। ଇ ବୈଷୟିକ ସମ୍ମିଳନୀ ଜରିଏ ବ୍ରିକ୍ସ ଦେଶମାନଙ୍କ ଭିତରେ ବିପର୍ଯ୍ୟୟ ପରିଚାଳନା ବାବଦ ଜ୍ଞାନ ଦିଆନିଆ, ନୂଆ ପ୍ରଯୁକ୍ତି ଆଉ ସମନ୍ୱିତ କାମ ପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ବର୍କସ ହେବା ବୋଲି ଆଶ କରାଯାଉଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆଦିଲ୍ଲୀନ ସୌଜନ୍ୟମୂଳକ ସାକ୍ଷାତ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଇଜେ ଦଳର ସଂଗଠନ ଆଉ ସର୍ବାଙ୍ଗୀନ ବିକାଶ ବାବ୍ଦେ ଶ୍ରୀ ନବୀନଙ୍କ ସାଙ୍ଗେ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗତି ରାଇଜେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଆଇବା ଦିନେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମୂଲେଇଛେ, ଇ ଭିତରେ ଦଲ ଆଉ ସରକାର ଚୟନ ପ୍ରକ୍ରିୟା ମୂଲ କରିସାରିଛନ୍। ଖୁବ୍ ଜଲ୍ଦି ଇଟା ଶେଷ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
2: ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆକୁ ହେବା ପାଇଁ ଯାଉଛି ତା ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
1: ରାଇଜେ ଆଇବା 30 ତାରିଖ ନୁ ମୁଲ ହେବାର୍କେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନାକେ ନେଇକରି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କର ଅଧ୍ୟକ୍ଷତାଟି ଆଭାସୀ ଜରିଏ ହୋଇଥିବା ବୈଠକଟି ସବୁ ଜିଲ୍ଲାର ନୋଡାଲ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆ ଭୋଟର ପଞ୍ଜୀକରଣ, ଭୁଲ ସଂଶୋଧନ ଆଉ ସ୍ଥାନାନ୍ତରଣ ପ୍ରକ୍ରିୟାକେ ସରଳ ଆଉ ତ୍ରୁଟିଶୂନ୍ୟ କରବାର୍କେ ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। କେନ୍ସିବିଲ୍ ଯୋଗ୍ୟ ଭୋଟର ଯେନ୍ତା ବାଦ ନାଇଁ ପଡ଼ନ୍ ସେଥିର୍ଲାଗି ଧ୍ୟାନ ଦେବାର୍କେ କୁହାଯାଇଛି। ବିଏଲ୍ଓମାନେ ଘର ଘର ବୁଲିକରି

ଦ୍ରବନ କେ ଟେପ୍ ଥି ପାଇନ୍ ଯୋଗାବାର ଆଉ ବସୁଧା ହେଲ୍ପଲାଇନ୍ ଥି ଆସୁଥିବାର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଦେଇ ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବଛରର ଯୋଜନା ଆଉ ସଫଳତାର ସମୀକ୍ଷା ସହିତ 2026-27 ବଛର ଲାଗି ବାର୍ଷିକ କାର୍ଯ୍ୟ ଖସଡ଼ାକେ ଅନୁମୋଦନ ମିଳିଛି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ଜିଲ୍ଲା କାରାଗାର ପରିସନ୍ନ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାହାଲିଆ ଆଇନ ସେବା ବାବଦେ ଲୁକୁ ଜଣାଇଥିଲେ ଏ କେନ୍ଦ୍ରକେ ଆସିକରି କାର୍ଯ୍ୟରତ ସରକାରୀ ଓକିଲ ଆଉ ଅଧିକାର ମିତ୍ରମାନଙ୍କନୁ ମାହାଲିଆ ଆଇନ ପରାମର୍ଶ ନେବା ଲାଗି କଏଦୀମାନଙ୍କର ପରିବାରବର୍ଗ ଆଉ ଆତ୍ମୀୟମାନଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଥିବା ବେଳେ ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳନ ରାଜ୍ୟର ସବୁନୁ ଜହ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାନ 14.8 ମିଲିମିଟର ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ସିଆଡ଼େ ଆଇବା 3 ଦିନ ତକ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାକେ ଜବର ଗ୍ରୀଷ୍ମ ପ୍ରବାହ ଲାଗି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ପୁରୀଠାରେ ଆଇବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ ରାଇଜେ ଆଇବା 30 ତାରିଖ ନୁ ମୂଲ ହେବାରକେ ଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ପ୍ରସ୍ତୁତି ବୈଠକ କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଣ୍ଟା ଗାଁ ଶ୍ୱାସରୁଦ୍ଧ ହୋଇକରି 6 ଜଣଙ୍କର ଗଲା ଜୀବନ ଆଉର୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି ତାର ପ୍ରତିଷ୍ଠା ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
0: ଶ୍ରୀ ଶାହା କହିଛନ୍ତି ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବ୍ବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲା ଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ

0: ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା 4 ଜୁନ୍ରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋତ୍ସାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍ ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21 ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର

ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ।

0: ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକି 43 ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାର ମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଥିଲୁ, ଯେମିତି କେସେସ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
1: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ,
2: ଆମର 90 ବର୍ଷ ଭିତରେ ଯେଉଁ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛୁ। ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
1: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
3: ଆକାଶବାଣୀ ବଲାଙ୍ଗୀର ସମୟ ରାତି 7:30 ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ।

0: ଆଜ୍ଞା ଇହାଦେ ଏଇଟା ଖରା ସମୟ ପୁରା ଖରାର ପ୍ରକୋପ କେନ୍ତା ଆଜ୍ଞା ଗାଁ ମାନକେ ରହିଛେ?
1: ଏ ବାପରେ ନି କହନ ଆଜ୍ଞା, ଝାଉ ଯେନ୍ତା ପିଟୁଛେ ଇଆଡ଼େ ଖରାର ସାଥି
0: ହଁ
1: ମୁସ୍କିଲ ହେ।
0: ହଁ ଆଜ୍ଞା, ଏଇଟା ଦେଖୁନ୍, ଆମେ ଆକାଶବାଣୀର କ୍ଷେତ ଖୋଲା କାର୍ଯ୍ୟକ୍ରମରୁ ସିଧା ଆମେ ଆପଣଙ୍କୁ ଯୋଗାଯୋଗ କରିଛୁ। ଆପଣଙ୍କର ପରିଚୟ ଟିକେ କୁହନ୍ତୁ। ଆଜ୍ଞା,
1: ପରିଚୟ ମୁଇଁ ସାହାଜବାଲ ପଞ୍ଚାୟତ ଝରେ ବାଲି ଗାଁର। ଆଜ୍ଞା,
0: ଆପଣଙ୍କର
1: ନାଁ ବିବେକାନନ୍ଦ ପ୍ରଧାନ।
0: ଆଜ୍ଞା, ଖରା ଲାଗି ଦେଖୁନ୍ ଯେ ଆଜିକାଲି ଗାଏ ଦାମୁର ହେଲା କି ଆମର ଚାଷୀ ଘରର ଗୋଟେ ପ୍ରଭାବ ବୋଲିକିରି ପଡ଼ସି ବୋଲିକିରି କୁହାଯାଏସି।
1: ଆଜ୍ଞା,
0: ଆର ଆଗର ଭଳିଆ ଖରା ହଉଛି କି କେନ୍ତା? ଆଜ୍ଞା,
1: ନାଇଁ ଖରାଟା ପ୍ରାୟ ମୋର ତ ମାନେ ଜୀବନରେ ଯେତିକି ମାନେ ଦେଖିଥିଲି ଆଜ୍ଞା, ପ୍ରାୟ 19-20 ର ଫରକଟେ ରହୁଛେ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ମାନେ ଆମେ ଡିଗ୍ରି ହିସାବେ ଯେନ୍ ସାଇଣ୍ଟିଷ୍ଟ ମତରେ ଯଦି ଯିମା ବେଲେ ଆଗରୁ 41-42-43 ଅମ୍ରେ ଥିଲୁ, ଏବେ 40-47 ଡିଗ୍ରୀ ତ ଅମ୍ର ହଉଛୁ।
0: ଆଜ୍ଞା, ଆଜିକାଲି ଦେଖୁନ୍ କେନ୍ ଜାଗାରେ କାହାକେ ଝାଉ ମାରିଦେଲେ ଲୋକ ସଚେତନ ରହବାର କଥା ଯେ କେନ୍ତା କରି ଆମେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେ ପହଞ୍ଚାମା, ଇ ସବୁ ଗାଁ ମାନକେ ଲୋକ ସଚେତନ ଅଛନ୍ କି ନାଇଁ? ଆଜ୍ଞା,
1: ହଁ, କେତେ ଲୋକ ସଚେତନ ରହୁଛନ୍, କେତେ ଲୋକ ସଚେତନ ନାଇଁ ରହିବାର, ଯେନ୍ ମାନେ ଜୀବିକା ଉପରେ ଟିକେ ନିର୍ଭର କରୁଛନ୍, ଭୁତି ଦୁଃଖ କଲା ଲୋକ, ସେମାନେ କାଣ ହଉଛି 2 ପଇସା ନି କମାଲେ ଚଲେ ନାଇଁ।
0: ଆଜ୍ଞା ଆଜ୍ଞା,
1: ବେଲେ ଚାଷୀ ଶ୍ରେଣୀର ଲୋକ ହେଲା ଯେନ୍ ମାନେ, ସେମାନେ ଧରୁନ୍ ଇହାଦେ ଡାଲୁଆ ଧାନ ଟେ କରୁଛନ୍, ଧାନ ଧରୁନ୍ କାଟୁଛନ୍, ବେଲେ ସେ ଘିଚି ରାଗିଡି ହେଇକି କେନ୍ଦ୍ରରେ ମୁଇଁ କାଟିଦେସି ବୋଲବା, ବେଲେ ସେତାକେ ଝାଉ ବି ପିଡି ଦେବାର ଚାନ୍ସ ଅଛି। ବେଲେ କେତେ ସଚେତନ ଅଛନ୍, କେତେ ଜାଣିକିରି ମଧ୍ୟ ତାର ମାନେ ନେଇ ମାନେ ସେ ସଚେତନ ବାର୍ତ୍ତା କେ ଗ୍ରହଣ ନାଇଁ।
0: ଆଜ୍ଞା, କୁହା ହଉଛି ସରକାରୀ ସ୍ତରରେ ଯେ ଟାନ ଖରାରେ କାମ ନେଇ କରୁନ୍, 11 ବଜେ ଭିତରେ କାକର କାକର କାମ କରୁନ୍ ବୋଲିକିରି ଇ ଜିନିଷ ମାନକେ ଲୋକ ମାନେ ଆଜ୍ଞା ଗ୍ରହଣ କରୁଛନ୍ କି ନାଇଁ? ଆଜ୍ଞା, ଗାଁ ମାନକେ
1: ସେଟା ପରେ ମୁଁ କହୁଛେ ଯେ 11 ବଜେ ତ କରବାର କଥା ସେମାନେ ଜାଣୁଛନ୍, ଯେ ଖରା ବେଶୀ ହେଇଗଲେ ଆମକୁ ବିପଦ ଅଛେ ବୋଲି ଜାଣୁଛନ୍, ମାନେ ଲୁ ଲାଗିଯିବା ସେମାନଙ୍କୁ ସେଟା, କିନ୍ତୁ ସେମାନେ ଯେହେତୁ ତାଙ୍କର ସେ ମାନେ 2 ପଇସା ନି କମାଲେ ଚଲେନି ବୋଲିକିରି ସେମାନେ ଘିଚି ରାଗିଡି ହେଇକିରି ଧରୁନ୍ ଝାର ଜଙ୍ଗଲ କେ ଯାଇଛନ୍, ଗଛ କୁଟ ମାନେ ତାଙ୍କର କାଠ ଟିକେ କାଟବାର ଅଛେ, ସେମାନେ ଘିଚି ରାଗିଡି ହେଇକିରି 12-1.5 ବଜେ ତକ ରହି ଯାଉଛନ୍।
0: ଆଜ୍ଞା
1: ହଁ, ଯେନ୍ଟା କି ଅସୁବିଧା ହଉଛେ
2: ପ୍ରଧାନ। ଆଜ୍ଞା
1: ଆଜ୍ଞା,
2: ଆରୁ ଆପଣଙ୍କର ସବୁ ହାଲଚାଲ ଠିକ ଠାକ?
1: ହଁ ଆଜ୍ଞା, ସବୁ ଠିକ ଠାକ ଚାଲିଛି,
2: ଧନ୍ଦା ବାଡ଼ି ସବୁ ଠିକ ଚାଲିଛି?
1: ହଁ, ଧନ୍ଦା ଠିକ ଚାଲିଛି, ଏଇଟା ଆମର ଡାଲୁ ଧାନ ବି ହେଇଥିଲା, ଧାନ ଧୁନା କାଟି ସାରିଲୁନ।
2: ହଁ ଯେ, କେତେ ଯାକ ହେଲା
1: ଏଇଟା ଧାନ ବୁଣି ଆଇଛି? ଆଜ୍ଞା, 1 ପିଛା 60-65 ପାକେଟ ଲେଖା ହେଇଛି।
2: ଆଜ୍ଞା, ଲକ୍ଷ୍ମୀ ତ ଏଇଟା ଆସୁଛନ୍ ନ? ହଏ ହଏ, ଆଜ୍ଞା କେନ୍ତି ବେଶୀ ପରିଶ୍ରମ ପଡ଼ସି? ଆଜ୍ଞା,
1: ବର୍ଷା ଦିନିଆ ଚାଷରେ ପରିଶ୍ରମ ପଡ଼ିଲେ ବି ଆଜ୍ଞା ଦିହିକେ ବନେ ଲାଗ୍ସି, ଆର୍ ସେଟା ମନର ଗୋଟେ ଉଷଦ ଥିସି। କିନ୍ତୁ ଖରାରେ କାଣା ହଉଛେ, ମନଟା ନିରସ ରହୁଛେ, ଯେହେତୁ ଗରମ ବହୁତ ଥିସି, ମନଟା ନିରସ ଲାଗ୍ସି, ବେଲେ କମ ପରିଶ୍ରମ କରିଥିଲେ ବି ଜହ ଭଳିଆ ଲାଗ୍ସି।
2: ବେଲେ ପରିବେଶ ହିସାବେ ଦେଖମା ବେଲେ ସେଟା ଠିକ ଅଛି?
1: ହଁ, ବର୍ଷା ଦିନିଆଟା ଥିଲେ ଉଷଦ ତାନନ୍, ଚାଷୀ ହସି ଖୁସି ଏକଦମ ଗୀତ ଗାଇକିରି ନଙ୍ଗଲ ଧରୁଥିବା, ହେଲା, ଟ୍ରାକ୍ଟର ଚଲୁଥିବା, ପାଣି ଜିପ୍ ଜିପ୍ ବର୍ଷୁଥିବା, ସେଥିରେ ଗୋଟେ ମଜା ଅଲଗା,
2: ଦେହକେ ବନେ ଟୁଣ୍କେ ବନେ ବୋଲୁନ୍।
1: ଆଜ୍ଞା ଆଜ୍ଞା,
2: ହଏ ହଏ, ଆମ କେନ୍ତା ଫଲିଛେ? ଆଜ୍ଞା,
1: ଏ ବୁଆ ନି କହନ, ଆମ ପୁରା ଗଦା ଗଦା, ଯେନ୍ ଗଛ ଦେଖୁନ୍ ଲୁହୁପି ପଡୁଛେ।
2: ହଁ
0: ଆର ଗୋଟେ କଥା ଆଜ୍ଞା, ଆମକେ ଦେଖିକିରି ବର୍ଷାର ଆକଳନ କରସନ୍ ଗାଁ ମାନକେ, ଇଥର ଆମକେ ଦେଖିକିରି ଆଜ୍ଞା ବର୍ଷା କେନ୍ତା ରହିବା ଭଳିଆ ଆଶା ଲାଗୁଛି? ଆଜ୍ଞା,
1: ହଁ, ଇ ଫଲମୂଲ ଯେତେ ଧରସି ଆମ ବୋଲି ନାଇଁ, ସେ ଫଲମୂଲ ଯେତେ ବେଶୀ ବରକସ ହେସି ବର୍ଷା ଭଲ ହେସି ବୋଲିକରି କହେସନ୍।
0: ଆଜ୍ଞା,
1: ଆମେ ଆଗରୁ ତାର ମାନେ ଆମର ବାପା ଅଜା ମାଙ୍କନୁ ଶୁଣିତେ ଲାଗୁଛୁ। ହଁ ହେଇପାରେ, ଆଉ ଜ୍ୟୋତିଷ ମାନେ ବି ଯେନ୍ ମାନେ ଆମର ଅକ୍ଷି ତୃତୀୟା ଅକ୍ଷି ମୁଠିକେ ଯେନ୍ ମାନେ କହେସନ୍ ବି, ସେମାନେ ବି କହୁଥିଲେ ଇଥର 50 ଦିନିଆ ବର୍ଷା ଅଛେ, ଆର ସେଟାକେ ବୋଲସନ୍ ବୁଢା ବର୍ଷା ବୋଲିକିରି କହୁଥିଲେ। ସେ ଭାବି ଚିନ୍ତିକିରି ବର୍ଷିବା, ତାର ମାନେ ବର୍ଷି ବେଲେ ବର୍ଷ ବି ବର୍ଷିବା, ଆର ଏମାନେ ଧୀରେ ଧୀରେ ବି ବର୍ଷିବା,
2: ତାର ମନ ହିସାବେ ବର୍ଷିବା ବୋଲୁ,
1: ତାର ମନ ହିସାବେ ବର୍ଷିବା।
2: ଆମେ ଯେନ୍ତା ମନ ଲାଗିଲେ ମିଠା ଆମଟେ ଖାଇ ଦଉଛୁ।
1: ଆଜ୍ଞା,
2: ଆମେ ଯେତେବେଳେ ଖଟା ଆମଟେ ହେଲେ ନେଇ ନେଇ ଇରାନି ଖରେ ବୁଆ ବୁଲୁଛୁ, ବର୍ଷା ହେବା
1: ବିଲକୁଲ ଆପଣ ତ ଜାଣିଛନ୍ ସବୁ। ଆରୁ
2: ଆଜ୍ଞା, ଆମ ବିକା ଭଞ୍ଜା ପୁରୁଛନ୍ କି?
1: ଆମ ବିକା ଭଞ୍ଜା ଇତର ତ କେତନି କେତେ ଫଲିଛେ, ବିଦେଶୀ ଆମ ଗଛ ମୋର ତ କମ ଅଛେ, ଆମେ ଖାଇବାର ଲାଗି ନିଜର ପରିବାର ମାନଙ୍କୁ ଏନ୍ତା ମୋଟା ମୋଟି କରୁଛୁ, ଫଲ ମାନେ ସବୁ ନେଲେ, ପଣସ ବି ଆସିଥିଲା, ପଇଡ଼ ବି ଆସିଥିଲା, ଆମ ଆସିଛେ, ହଁ ସବୁ ଜିନିଷ ବହୁତ ବଢିଆ ଫଲିଛେ, ବହୁତ ବଢିଆ ଫଲିଛେ।
0: ଆଜ୍ଞା, ଆଜିର ଆମେ ଆମର ବୈଠକୀର କଥା ରଖିଛୁ ଯେ ଗାଈ ଗୋରୁଙ୍କ ଠାନୁ କେନ୍ ଯାହା ସବୁ ଲାଭ ଆମେ ପାଇ ପାରବାର କଥା, ଖତ ହେଲା, ଗୋମୂତ୍ର ହେଲା, ଜୈବିକ ପଦ୍ଧତିରେ ସେଟାକେ ଉପଯୋଗ କରି ପାରମା।

0: ପ୍ରକୃତରେ ଆଜ୍ଞା ଗାଁରେ ଗାଈ ଦାମୁର ସଂଖ୍ୟା କମୁଛେ କି ଆଜ୍ଞା ଠିକ ଅଛେ ବୋଲିକିରି କହମା?
1: ନାଇଁ ଆଜ୍ଞା, 90% କମିଗଲାନ
0: ବୋଇଲେ ଧରୁନ ଆଜ୍ଞା, ଆଗକେ ଏଇଟା ଆମର ଯେନ୍ତା କି ଖତ ରଟା ମାନେ ସଢା ଖତ ପାଇବାର ଅସୁବିଧା ଚାଷୀ ଭାଇ ମାନେ ଅନୁଭବ କରୁଛନ୍ ଆଜ୍ଞା?
1: ବିଲକୁଲ ବିଲକୁଲ କରୁଛନ୍ ଆଜ୍ଞା।
0: ଆଚ୍ଛା, ବୋଇଲେ ଇତାର ବଦଲରେ କେନ୍ଟା ସବୁ ଚାଷୀ ଭାଇ ମାନେ ଦଉଛନ୍ ଆଜ୍ଞା?
1: ଇତାର ବଦଲରେ ସବୁ ସାର ବ୍ୟବହାର କରୁଛନ୍ ଆଜ୍ଞା, ରାସାୟନିକ ସାର। ରାସାୟନିକ ସାର ବ୍ୟବହାର କରୁଛନ୍, ଧାନ ବି ଅଟକା ହଉଛେ, କିନ୍ତୁ ସେଟା ଦେହର ଲାଗି ପୁରା କ୍ଷତିକାରକ ବୋଲି ସବୁ ଲୋକ ଜାଣୁଛୁ
0: ଆଜ୍ଞା,
1: ସବୁ ଲୋକ ଜାଣୁଛୁ ଯେ ଦେହର ଲାଗି କ୍ଷତିକାରକ।
0: ଭାବିବି ଆମେ ମାନେ ଜୈବିକ ପ୍ରଣାଳୀ ହେଲା କି ଆମର ଦେଶୀ ପଦ୍ଧତି କି ଦରବାର କେତେ ଦରକାରୀ ରହିବାର କଥା ଆଜ୍ଞା ଆପଣଙ୍କର ହିସାବରେ?
1: ଦରକାରୀ ପୁରାପୁରି ଭାବରେ ଆଜ୍ଞା, ମୋର ହିସାବରେ ତ 60-70% ଆମେ ଜୈବିକରେ ତାର ନିର୍ଭର କରିବାର କଥା
0: ଆଜ୍ଞା।
1: ଆଉ ସରକାର ବି ସେ ଜିନିଷ ଚାହୁଁଛି, ଆଉ ଆମକୁ ମାନେ ଆମର ଗାଈ ଫାର୍ମ ହିସାବରେ ବି ସେ ଦେବାରକେ ବହୁତ ମାନେ ଇଣ୍ଟରେଷ୍ଟେଡ ବି ଅଛି, ଆଉ ଦଉଛେ ବି, କିନ୍ତୁ ଆମେ ସେତାକେ ପାଳନ ନି କରବାର, ଠିକ ସେ ସେତାକେ ବିନିଯୋଗ ନି କର।
2: ପ୍ରଧାନ ଆଜ୍ଞା, ଆପଣ ତ ଗୋଟେ ପାଞ୍ଚଲୁକିଆ ଲୋ
1: ଆଜ୍ଞା,
2: ଆପଣ ତାର ଉପରେ ସଚେତନ କାଣା କରସନ ଆପଣଙ୍କର ଅଞ୍ଚଳରେ?
1: ମୁଇଁ ସଚେତନ କରସି ଆଜ୍ଞା, ଏବେ ଦେଖୁନ ଗାଈ ରଖିକିରି ଆମେ ଗୁର ସୋସାଇଟିରେ ଅତି ସୁନ୍ଦର ଭାବରେ ବିକି ପାରୁଛୁ, ବହୁତ ସହଜ। ଗାଁ ଗାଁରେ ଆପଣ ଦେଖିବେ ସବୁଠାନେ ମାନେ ଗୁରସ ଯାଉଛେ, ଓମଫେଡ କେ ଯାଉଛେ, ମିଲ୍କି ମୋ କେ ଯାଉଛେ, ଚିଲିଂ ପ୍ଲାଣ୍ଟ ମାନେ ପାଖେ ପାଖେ ଅଛେ। ବୋଇଲେ ଗାଈ ସଂଖ୍ୟା ବଡ, କମ ସେ କମ ବଲଦ ଯଦି ନେଇ ହେଲା ଟ୍ରାକ୍ଟରରେ ଚାଷ କରୁଛୁ, ଗାଈ ସଂଖ୍ୟା ବଡ, 3-4 ରଖ, ଆଉ ସରକାର ବି ଯେନ୍ ସହାୟତା ଦଉଛେ, ସବସିଡି ଲେଡିଜ ମାନଙ୍କୁ 60% ଦଉଛେ, ମାନେ ଝିଅ ଲୋକ ମାନଙ୍କୁ, ଆଉ ମୁନୁଷ ପିଲା ଲୋକ କେ ଦଉଛେ 50%। ବୋଲେ ସେଟା ମାନେ ବି ଗୁଟେ ଗୁଟେ କର, ଆର 4-5 ଗାଈ ରଖ, ଖତ ବି ପ, ଗୁରସ ବି ବିକ, ପଇସା ବି କମ।
2: ବଢିପାରେ
1: ସରକାର ର ତାର ମାନେ ଚେଷ୍ଟା ଲାଗିଛି ଯେ ଜୈବିକ ଚାଲୁ ବୋଲି, ହଁ ଜୈବିକ ଖତ କରବାର ଲାଗି ବି, ଜିଆ ଖତ ଲାଗି ବି ସେ ପ୍ରମୋଟ କରୁଛେ, ସେଥିର ଲାଗି ବି ସେ ଦଉଛେ ଟ୍ୟାଙ୍କ ଫ୍ୟାଙ୍କ ଜିଆ ଦଉଛେ ହେଲା, ଏନ୍ତା କିରି ଧୀରେ ଧୀରେ ଆଉ ଟିକେ ସେଠି ଯଦି ଚେଷ୍ଟା ସରକାର ଯଦି କରବା ମାନେ ଡୋର ଟୁ ଡୋର ପହଞ୍ଚିବା, ଦ୍ୱାର କେ ଦ୍ୱାର ପହଞ୍ଚିବା, ବୋଲେ ମୋର ହିସାବରେ 100% ଲୋକ ମାନେ ଗ୍ରହଣ କରିବେ।
0: ଆଜ୍ଞା ଆଜ୍ଞା, ଘରେ କିଛି କଥା ଆଜ୍ଞା, ଘରେ କିଏ କିଏ ଅଛନ୍ତି ଆଜ୍ଞା?
1: ଘରେ ଏବେ ମୋର ମା ବାପା ତ ନାଇଁ ନ, ଆରୁ
0: ଆଜ୍ଞା
1: ସେମାନେ ସ୍ୱର୍ଗାରୋହଣ କଲେ ନ।
0: ଆଜ୍ଞା,
1: ଏବେ ମୋର ଦାଦା ଦୁଇଟା ମୋର ଉପରେ
0: ଆଜ୍ଞା,
1: ଆଉ ବଡ଼ ଦାଦା ବି ଏବେ ଟିଚର ମାନେ ଶିକ୍ଷକ ରୁ ରିଟାୟାର କଲେ ନ, ସେ ବି ଇହାଦେ ଏନ୍ତା ଚାଷ ଉପରେ ଟିକେ ମାନେ ଧ୍ୟାନ ଦେବାର କେ ଚାହୁଁଛନ୍, ଫିସରି ପଣ୍ଡେ କରୁଛନ୍, ଆଉ ଗଛ କୁଟ ବି ମାନେ 500-600 ଜଗାବାର ଲାଗି ଚାହୁଁଛନ୍ ଫଳ ଗଛ। ଆଉ ମୋର ମଝିଆ ଦାଦା ଗୁଟେ ଅଛନ୍, ଆଉ ସେ ବି ଏନ୍ତା ବିଜନେସ କରୁଛନ୍, ତାର କିରାନା ଦୁକାନ ଅଛି। ଆଉ ମୋର ଭାଉଜ ମାନେ ଦୁଇଟା, ତାଙ୍କର ମୋର ବଡ ଭାଉଜର ପୁଅ ଗୁଟେ ବଡ଼ଦାର, ଆର ମଝିଆ ଭାଉଜର ଝିଅ ଗୁଟେ, ଆଉ ମୋର ସ୍ତ୍ରୀ, ମୋର ମୋର ପୁଅ ଗୁଟେ, ଝିଅ ଗୁଟେ।
2: ନୂଆଖାଇ ବେଲେ କେନ୍ତା ମଜା ଧରୁଥିବା?
1: ହଁ ଆଜ୍ଞା, ସବେ ଗୁଟେ ଟାଣେ ମିଳିମିଶିକି ଆମେ ନୂଆ ଖାଇସୁ, ଗାଁରେ ମୋର ବଡ଼ାପା ଘରେ ବି ଅଛନ୍, ସେମାନଙ୍କର ଯେତେ ଭାଇ ବୋହୁ ଯାହା ଅଛନ୍, ନାତି ମାନେ ମୋର ବଡ଼ାପାର, ସମସ୍ତେ ଆମେ ମିଶି ମୁଶା କରି ଗୁଟେ ଠାନେ ନୂଆ ଖାଇସୁ।
2: ପଇସା ଥିଲେ କାଣା ହେବା ଆଜ୍ଞା, ଯଦି ଭାବ ନି ଥିବା?
1: ହଁ ଆଜ୍ଞା, ବିଲକୁଲ
2: ବଡ଼ କଥା, ଆପଣଙ୍କର କଥାରୁ ବହୁତ
0: ଲାଗୁଛି।
1: ଆଜ୍ଞା
0: ଯା ବି ହଉ, କିଛି ସମୟ ଦେଲେ ଆଜ୍ଞା ଆମର ସାଙ୍ଗେ ଚାଷ ଜୀବନ
1: ନିଶ୍ଚିତ ଭାବରେ ଆମେ ତ ସବୁବେଳେ ଯୋଡି ହେଇକିରି ଅଛୁ, ଆମେ ରେଡିଓର ବି ଗୋଟେ ଶ୍ରୋତା ଆୟ ସବୁବେଳେ, ମୁଁ ତ ମୋର ପିଲାଟି ଦିନରୁ ମୋର ଛୁଆ ଦିନୁ ପୁରା ମୋର ଅଜା ଅମରୁ ମୁଁ ରେଡିଓ ଶୁଣିତେ ଲାଗିଛେ।
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଜୁହାର ଆଜ୍ଞା,
1: ଜୁହାର ଜୁହାର ଜୁହାର ଆଜ୍ଞା।
3: ଉଦ୍ୟମୀ ଚାଷୀ ହିସାବରେ ଆଜ୍ଞା କର କେତେ ନା କେତେ ପୁରା ରହିଛେ, ଆର ଭଲ କଥା ଭାଇ, ଆର ଯେତେବେଳେ ସଜା ସଜା ବୈଠକ କଥା ଯାଉଛେ, ଗୀତ ପଦେ ବି ବାଜି ଯାଉ
4: ବାଜୁ।
3: ହଁ ଠିକ ଅଛେ।

0: ଗୀତ ବି ଶୁଣିଲା, ଆଜ୍ଞାଙ୍କର କଥା ଶୁଣିଲା।
1: ହଁ,
0: ଆର୍ ଏବେ ଆମର ଚାଷୀ ଭାଇମାନେ ଯେନ୍ଟାକି ଡିଜିଟାଲ ଫାର୍ମିଂ ବୋଲା ହଉଛି,
1: ହଁ ହଁ
0: ବୋଇଲେ ମୋବାଇଲ ଗୁଟେ ଯଦି ନିଜେ ଚାଷୀ ଭାଇର ଅଛେ ବୋଇଲେ ସବୁ କଥା ସେ
1: ଜାଣିପାରବା।
0: କାଇଁ ଯୋଜନା ଗୁଟେ ନେଇ ବୋଲୁଛନ୍ କାଇଁ ଭାଇ, ଆମର ଯେନ୍ଟା ମୋବାଇଲ ଭିତରେ ବାହାରୁଛେ ଗୋ ସୁଗମ, ଗୋ ସୁଗମ କେ ଯାଇକିରି ଚାଷୀ ଭାଇ ସରକାରଙ୍କର ସବୁ ଯୋଜନା ବାବଦ କେ
1: ଜାଣିପାରେ,
0: ଦେଖିପାରେ। ସେନେ ଯେନ୍ ମାନଙ୍କର ମୋବାଇଲ ଅଛେ ସେମାନେ ଲଗଇନ୍ ହେଇକିରି ତାର ଭିତରେ ନିଜେ ନିଜର ନମ୍ବର ଫମର ସବୁ ଦେବାକେ ପଡ଼ସି, ସେଥି ଲଗଇନ୍ ହେଇକିରି ସେମାନେ ଗୋ ସୁଗମର ଭିନ୍ନ ଭିନ୍ନ ଯୋଜନା ସେଟା ଚାଷ ସମ୍ପ

0: ପ୍ରକୃତ ଚାଷର ସବୁ ସୂଚନା ମାନେ ପ୍ରାୟ ସେନେ ରହୁଛେ, ଆର୍ ସେ ସାଙ୍ଗେ ଚାଷୀ ଭାଇମାନେ ଯୋଗାଯୋଗ କରବାର
1: କଥା। ଆମକୁ ସରକାର କାଣ ସୁବିଧା ଦଉଛନ୍, କାଣ ସୁଯୋଗ ଦଉଛନ୍, ଘରେ ବସି କରି ଜାନମା।
0: ହଁ, ଆଜିକାଲି ତ ଭାଇ ମୋବାଇଲ ଗୁଟେ ଅଛେ ବୋଇଲେ ଦୁନିଆ ତୁମର ପାଖରେ
1: ଅଛେ, ଦଦା ସବକର୍ଣ୍ଣ ଅଛେ, ଆର୍ ଇ ସବୁ କଥା ଜାନି ପାରମା ବୋଲେ ଆମେ ଆଗକେ ଆଗକେ ବଢି ପାରମା, ଆୟ ଉପାୟ ବି କରି ପାରମା।
0: ହଁ ଭାଇ
1: ଦଦା,
0: ହଁ ସମୟ ଆଗେ ଦେଖୁଛ ତ,
1: ହଏ ହଏ ହଏ
0: ଜିମାନ
1: ଜିମା ଦଦା।
0: ହଁ ଭାଇ,
1: ଜୁହାର ଦଦା।
0: ଜୁହାର ଭାଇ, ଜୁହାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗା ହର୍ଚ୍ଚ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଝରିଆଲ। ଆଜି ଏଥିରେ ଶୁଣନ୍ତୁ ସୁଶାନ୍ତ ବାଙ୍କ କେତୋଟି କବିତା।

ଝରିଆଲ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହିନ ମାନକେ ଆମର ଜୁହାର। ଜୀବନ ଜଞ୍ଜାଲର କଥା, ପ୍ରକୃତିର କଥା, ସୁଖ ଦୁଃଖର କଥା, ଇ ସବୁକେ ଠୁଲେ କରି ରଖିଥିସି କବିତା। କବିତାର ଶବଦ ଭିତରେ, ଭାବ ଭିତରେ ଆମେ ନିଜକେ, ପରକେ, ସମକୁ ଆମେ ଜିତିଛୁଁ। ଆଜି ଆମର ସାଙ୍ଗେ ଅଛନ୍ କବି ସୁଶାନ୍ତ ବାଗ, ତାଙ୍କନୁ କବିତା ଶୁଣମା, କବିତାକେ ନେଇକରି କିଛି କଥାବାର୍ତ୍ତା ହେମା। ବାଗ ଆଜ୍ଞା ଜୁହାର, ଆପଣଙ୍କୁ ସ୍ୱାଗତ।

0: କରୁଛୁଁ ଆମର କାର୍ଯ୍ୟକ୍ରମକେ।
1: ସମକୁ ଜୁହାର ଆଜ୍ଞା। ମାନେ
0: ବାଗ ଆଜ୍ଞା, ପହଲା କାର୍ଯ୍ୟକ୍ରମର ଆରମ୍ଭ ନୁ ଆମେ ଆପଣଙ୍କନୁ ଗୋଟେ କବିତା ଶୁଣବାର୍ ଲାଗି ଚାହିଁମୁ।
1: ମୋର କବିତାର ନାଁ ଇ କବିତା ଖାସ୍ ତୋର୍ ଲାଗି, ଆଠ ଗାଁ ବାର୍ତ୍ତା ସଂସାରର ସୁର୍ତା, ଗୁଡ଼ି ବଧିନିଲା ଯାଉଁଲି ବୁକା, ଆର୍ ଛିଲ୍ଲା ପୁର୍ଲା ଯେତ୍କି କଥାକେ ମୂର୍ଛି ଦେଲି। ଆଠ ଗାଁ ବାର୍ତ୍ତା ସଂସାରର ସୁର୍ତା, ଗୁଡ଼ି ବଧିନିଲା ଯାଉଁଲି ବୁକା, ଆର୍ ଛିଲ୍ଲା ପୁର୍ଲା ଯେତ୍କି କଥାକେ ମୂର୍ଛି ଦେଲି। ତେନ୍କେ ସମିଆପାରେ କେତେ ଡାଲ୍ ଖାଇ ନାଚିଲି, ତେନ୍କେ ସମିଆପାରେ କେତେ ଡାଲ୍ ଖାଇ ନାଚିଲି, ଉର୍ଘା ଦିହେଁ ଝୁମ୍ରା ଝାରେ କେତେ ଝୁମିର୍ ଗୁନ୍ଗୁନାଲି। ଆକାଶ ନାଖି ଧରତି ଦେଖିଲି, ତତେ ତରା ମାନି ତୁଲିଗଲି, କେତେ ଜନ ଠଟେଇ ହେଲେ ଝୁଟେଇ ଦେଲି ନାଇଁ ଜାନି। ରୁଇଲି ଆଖିର୍ ଝୁମ୍ରା ଦାଇଲି ଯେତେ ଉବ୍ଝୁରା, ରୁଇଲି ଆଖିର୍ ଝୁମ୍ରା ଦାଇଲି ଯେତେ ଉବ୍ଝୁରା, ସୋର୍ ଥିଲା କଥା ପାଛରି ଦେଲି, ସମିଆ କୁଲାନେ ସଂସାର ଖଲାନେ ତସୁ ବୋଲିକରି ପାଛରି ଦେଲି। ଶିକାର ଯେତେ ଢୁକୁ ଚଲ୍ଲା, ହାଡ଼ ଯାକର ସୁରି ମାଇଲା, ଗୁଞ୍ଜ ଗଲା ଗଲା ଗୁଞ୍ଜର ଲାହାବି ଗଲା। କେଲେଇ ପକାଲୁ କୁଲାର ଚଉଲନୁ ଟନି ଟୁଲି ବାଗିର, କି ଛେଦେଇ ପକାଲୁ ଢୁଡ଼ାନୁ ପାନ୍କେ ଫଡ଼ ଫଡ଼େଇ ମାଇଲୁ ଝୁରି ବାଗିର। କେଲେଇ ପକାଲୁ କୁଲାର ଚଉଲନୁ ଟନି ଟୁଲି ବାଗିର, କି ଛେଦେଇ ପକାଲୁ ଢୁଡ଼ାନୁ ପାନ୍କେ ଫଡ଼ ଫଡ଼େଇ ମାଇଲୁ ଝୁରି ବାଗିର, ତୋତେ ଗୁଆଁଲି ଯେ ସଂସାର ଚିହ୍ନି, ତୋତେ ଗୁଆଁଲି ଯେ ସଂସାର ଚିହ୍ନି, କୁଚିଆ ଚିହ୍ନି ହାଡ଼ିଆ ଚିହ୍ନି, ଆ ଦେଖବୁଆ ହେଇ ମନେ ଉଧା ଦଉଛନ୍, ଆ ଦେଖବୁଆ ହେଇ ମନେ ଉଧା ଦଉଛନ୍, ଦେହ ଝୁଲଉଛନ୍ ପାହାକେ ବାଟ ଭୁଲଉଛନ୍ ଫେର୍ ବି ଚଲଉଛନ୍, ଆ ଦେଖବୁଆ ଜୀବନଟାକ ରଶ୍ନିନ୍ଦ୍ରାନେ ସରଙ୍ଗ କେନ୍ତା ଝୁମରୁଛେ, ମୋର କଥା କେନ୍ତା ଲେହେରୁଛେ, ଆ ଦେଖବୁଆ ଜୀବନଟାକ ରଶ୍ନିନ୍ଦ୍ରାନେ ସରଙ୍ଗ କେନ୍ତା ଝୁମରୁଛେ, ମୋର କଥା କେନ୍ତା ଲେହେରୁଛେ, ନୂଆଟି ଶିଖୁଛେ ସଂସାର ବ୍ୟବହାର, ଚାଚୋ ବୁଢ଼ି ଚାଲି ଯାକେ ପାହାବଡ଼େ ଖାବଡ଼େ ପଡ଼ୁଛେ, ଆ ଦେଖବୁଆ ନେଇ ହାରି ମୁଇଁ ନେଇ ହାରେ ତାଲି, ଆ ଦେଖବୁଆ ନେଇ ହାରି ମୁଇଁ ନେଇ ହାରେ ତାଲି, ଧିମେଇ କାନୁ ଯାଇଛେ ଜୀବନ ଫେର୍ ବି ମାଚିଛେ, ହିଟି ହାବଡ଼ି ପଡ଼ୁଛେ କାନୁ, ଚାଲୁଛେ ତ ଏବ ଯାକେ ଚାଲୁଛେ, ଆ ଦେଖବୁଆ।
0: ବହୁତ ବଢ଼ିଆ, ବହୁତ ସୁନ୍ଦର ବାଘ ଆଜ୍ଞା। କବିତା ପରେ ପରେ ଆମେ କିଛି କଥା ହେମା। ଆପଣ ତ କବିତା ଲେଖୁଛନ୍, କବିତା ଭିତରେ କେନ୍ କଥାକେ କହିବାର୍ ଲାଗି ଆପଣ ବେଶୀ ଚାହେଁସନ୍?
1: ମୁଇଁ ଇଟା କହିବାକେ ଚାହେଁସି, ଯେନ୍ଟା ଅଲିଖିତ ଅଛେ, ଲେଖ୍ଲା କଥା ତ ଭିନ୍ ଭିନ୍ ଭାଷାନେ ଭିନ୍ ଭିନ୍ ଲୟେନେ ଯେ ସବୁ ଲେଖା ସରିଛେ, ଏହାଦେ ଆମେ ସାହିତ୍ୟକେ ମାଧ୍ୟମ କରିକରି ଆମର ପହଚାନ, କୌଶଲି ଜାତିର ପହଚାନ ଦେଖାବାର୍ ଲାଗି ଆମେ ଚାହେବାର ଉଚିତ ବି, ଏବଂ ମୁଇଁ ଏଇ କଥାକେ ବିଶ୍ୱାସ କରସି। ହେଥିର୍ ଲାଗି ମୁଇଁ ଯେନ୍ଟା ଲେଖା ନାଇଁ ହେଇ ସେଟା ଲେଖ୍ମା ବୋଇଲେ ଆମର ମୌଲିକତା ଉବାଗର ହେବା, ଯେନ୍ଥିର୍ ଲାଗି ଦୁନିଆ ଆମକୁ ଚିହ୍ନବା। ତ ଏଥିର୍ ଲାଗି ମୋର ମାଟିର କଥା ଗୋଟେ ଅଲିଖିତ କିଛି ଅଛେ କାଁ ବୋଲି ନୁରୁଥିସି। ମୋର ମାଟିର କଥା, ଇନର ପରମ୍ପରା, ବ୍ୟବହାର, ଚଲନ, ଆର୍ ମୋଟାମୋଟି କହିଲେ ସେ କଥା ହିଁ ମୁଇଁ କହିବାକେ ଚାହେଁସି। ଯେନ୍ଟା ପଢ଼ି ଶୁଣି ବାହାର ଜଣେ ମୋର ମାଏଟ ତାର ଅଧିବାସୀମାନଙ୍କର ବାବଦେ ଗୋଟେ ସମ୍ୟକ ଗୋଟେ ଧାରଣା ପାଇପାର୍ବା, ସେଟା ହେଲେ ସେଥିରେ ଏନ୍ତା ହେବା ଯେ ଏ ମାଟିର ଜାତୀୟତା ବାହାର ରାଜ୍ୟ ଉବାଗର ହେଇପାର୍ବା।
0: ଆମେ ଇହାଦେ ଫେନ୍ କବିତାକେ ଯିମା, ଆପଣଙ୍କର ଦୁସରା କବିତା ଶୁଣବାର୍ ଲାଗି ଆମେ ଚାହେଁମୁ।
1: ମୋର କବିତାର ନାଁ ଏସୁର କେନ୍ତା କରବେ, ଛାତିର ସୋଷ୍ଠାନେ ଭିଜବାର ମନ ହାରି ଯାଉଛେ, ଛାତିର ସୋଷ୍ଠାନେ ଭିଜବାର ମନ ହାରି ଯାଉଛେ, ତାର ଗହନା ପଲ୍ଲା ସାଜ ବୁଡ଼ିଛେ, ମା ମାଏଟ ମୋର ଶୁଶର ମାଡ଼େ କୁଣା ଭୁରିକେ ବି ଆଁ ଫାରୁଛେ, ଛାତିର ସୋଷ୍ଠାନେ ଭିଜବାର ମନ ହାରି ଯାଉଛେ, ତାର ଗହନା ପଲ୍ଲା ସାଜ ବୁଡ଼ିଛେ, ମା ମାଏଟ ମୋର ଶୁଶର ମାଡ଼େ କୁଣା ଭୁରିକେ ବି ଆଁ ଫାରୁଛେ। ଦେଖ ରେ ମନ ଦେଖ ଶହେ କା ଚିଲ ରାବଣ ତାହାକେ କେନ୍ତା ତର୍ଶାସନ, ଦେଖ ରେ ମନ ଦେଖ ଶହେ କା ଚିଲ ରାବଣ ତାହାକେ କେନ୍ତା ତର୍ଶାସନ, କରାଟ ଲୁକେଇ ଅଣ୍ଟ ଝାରି ଦେଇ ସରିଗଲା ବୋଲି ଭୁର୍ତାସନ, ଧରମ ସାଜିଛେ ନାଟ ରଜା ଧିକ ତାର ବିନ୍ ଶର୍ମିଆ ହସି ଉଦିବୁଡ଼ି କରି କାମ ସାରସି, ନାଚବାର ମନ ଥିଲେ ସେ ନେହେତ କାଇଁ ଡାଲ ଖାଇ ମାଇଲା ଜଡ଼, ମୁହୁଁଟେ ହସଲା ଲୁହି ସିଅଁଟା ପଲ୍ହାରୁଇ ଦେଶୀ ଭଇଁରି ଜାଡ଼, ଏନ୍ତାଥି ଭୁକେଇଟେ ତାର ବିଆଲା ଛୁଆକେ ବିଚି ଦେବାରଟା କାଇଁ ନୂଆ କଥାଟେ, ଏନ୍ତାଥି ଭୁକେଇଟେ ତାର ବିଆଲା ଛୁଆକେ ବିଚି ଦେବାରଟା କାଇଁ ନୂଆ କଥାଟେ, ମା ପନ୍ ପଖନ୍ ମନ୍ ଭେଜି ସିନେ ଲାଗୁଛେ।

କାର୍ଯ୍ୟକ୍ରମ ଜରିଆରେ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ସନ୍ଥ ତୁଳସୀଦାସ କୃତ ତୁଳସୀ ରାମାୟଣର ଭାଗ 49।

অপুত্রিক রাজা দশরথ। অন্য অনেক বিভবরে পরিপূর্ণ থিলে হে অযোধ্যা। নৃপ দশরথঙ্କ ମନରେ ବିଷାଦ, ବିଷାଦିତ ତିନି ରାଣୀ। ଏକଦା କୁଳଗୁରୁ ବଶିଷ୍ଠଙ୍କ ସହ ଆଲୋଚନା କରି ପୁତ୍ରେଷ୍ଠି ଯଜ୍ଞର ଆୟୋଜନ କଲେ ରାଜା ଦଶରଥ। ଅନ୍ୟ ଅନେକ ଋଷିଙ୍କ ସହ ନିମନ୍ତ୍ରିତ ହେଲେ ଋଷି ଋଷ୍ୟଶୃଙ୍ଗ। ଆରମ୍ଭ ହେଲା ଯଜ୍ଞ। ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଲା ଗଗନ ପବନ। ହସ୍ତେ ଚରୁଅନ୍ନ ଧରି ଯଜ୍ଞ ମଧ୍ୟରୁ ଉଭା ହେଲେ ଅଗ୍ନିଦେବ। ଚରୁ ଭକ୍ଷଣ କଲେ ତିନି ରାଣୀ। ଧରାଧାମକୁ ଭଗବାନଙ୍କ ଆଗମନର ଅପେକ୍ଷାରେ ନିଜକୁ ଆହୁରି ସୁସଜ୍ଜିତ କରି ରଖିଲା ପ୍ରକୃତି।

ସନ୍ଥ ତୁଳସୀଦାସ କୃତ ତୁଳସୀ ରାମାୟଣର ଭାଗ 49 ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ, ଗାଇଛନ୍ତି ହରିଓମ ଶରଣ ଓ ନନ୍ଦିନୀ ଶରଣ। ଗୀତିକାର କିରଣ ମିଶ୍ର, ସଙ୍ଗୀତ ହରିଓମ ଶରଣ ଓ ନନ୍ଦିନୀ ଶରଣ।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀ ଥିଲେ ହରିଓମ୍ ଶରଣ ଓ ନନ୍ଦିନୀ ଶରଣ। ଆକାଶବାଣୀ ବଲାଙ୍ଗୀର ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମେ ଗାଇଛନ୍ତି ସୁକାନ୍ତି ସିଂ, ଗୀତ ରଚନା ଲାଲ ରତ୍ନାକର ସିଂ।

ଏଥର ଗାଇଛନ୍ତି ଭୂପେନ୍ଦର, ଶିବବ୍ରତ ଦାସଙ୍କ ଲେଖା, ସଙ୍ଗୀତ ଭୁବନ ହରି, ଚଳଚ୍ଚିତ୍ର ଅନୁରାଗ।

ଜୟ ଫୁଲ କଥାଚିତ୍ର ଦେବଦାସ ଛୋଟରାୟଙ୍କ ଗୀତ ସଙ୍ଗୀତ ଅକ୍ଷୟ ମହାନ୍ତି କଣ୍ଠଦାନ କରିଛନ୍ତି

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ଶିବ କୁମାର ଶର୍ମାଙ୍କ ସାନ୍ତୁରୀ ରାଗ ସୋହାନୀ। ତାଙ୍କ ସହିତ ତବଲାରେ ସଙ୍ଗତ କରିଛନ୍ତି ଅନିନ୍ଦୋ ଚାଟାର୍ଜୀ।

ପଣ୍ଡିତ ଶିବ କୁମାର ଶର୍ମାଙ୍କ ସନ୍ତୁରରେ ଶୁଣିଲେ ରାଗ ସୋହାନୀ। ତାଙ୍କ ସହିତ ତବଲାରେ ସଙ୍ଗତ କରିଥିଲେ ଅନିନ୍ଦ ଚାଟାର୍ଜୀ। ଆକାଶବାଣୀ ବଲାଙ୍ଗୀର, ସୋମବାର ରାତି 11ଟା। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ଦିଲ୍ଲୀରୁ ଶୁଣୁଥିଲେ ଇଂରାଜୀରେ ସମ୍ବାଦ ଆକାଶବାଣୀ ବଲାଙ୍ଗୀର। ଚଳିତ ଅଧିବେଶନର ବିଦାୟ ନେବା ପୂର୍ବରୁ ଜଣାଇ ଦେଉଛୁ ଆମର ଆଗାମୀକାଲିର ପ୍ରାତଃ ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ। ଆଗାମୀକାଲି ସକାଳ 6:05ରେ ଆରାଧନା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ, 6:30ରେ ଆମ ପରିବେଶ, 7:25ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତ, 7:35ରେ ଚାଷର ହାଲଚାଲ, 7:50ରେ ପାରମ୍ପରିକ ଗୀତ କ୍ରମରେ ଶୁଣିବେ ଚମ୍ପୁ, 8:30ରେ ହିନ୍ଦୀ ଏବଂ 8:45ରେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ସକାଳ 9:00ରୁ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଏ ହେଲା ଆମର କାର୍ଯ୍ୟସୂଚୀ ସମ୍ପର୍କରେ। ଆକାଶବାଣୀ ବଲାଙ୍ଗୀର ସମରାତି 11:11 ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନ। ଆଗାମୀକାଲି ପ୍ରାତଃ 5:53ରେ ଆପଣମାନଙ୍କୁ ପୁଣି ଭେଟିବୁ ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।

ସମୟ ରାତି 11:11 ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନ। ଆଗାମୀକାଲି ପ୍ରାତଃ 5:53 ଆପଣମାନଙ୍କୁ ପୁଣି ଭେଟିବୁ ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।